ଆକାଶବାଣୀ ବାରିପଦା, ଆଜି ରବିବାର 1948 ଶତାବ୍ଦ ବୈଶାଖ ମାସ 20 ଦିନ, ଇଂରାଜୀ 2026 ମସିହା ମେ ମାସ 10 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ। ଆପଣମାନେ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 5:57।

ତ୍ୟାଗ ବିନା କିଛି ମଧ୍ୟ ପାଇବା ସମ୍ଭବ ନୁହେଁ। ଯେମିତି ଥରେ ପ୍ରଶ୍ୱାସ ନେବା ପାଇଁ ହେଲେ ପ୍ରଥମେ ନିଶ୍ୱାସକୁ ଛାଡ଼ିବା ପାଇଁ ପଡ଼ିଥାଏ।

ହିନ୍ଦୀ ସମାଚାର ଶୁଣିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ନିବେଦନ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ପ୍ରଥମେ ଶିଳ୍ପୀ ସୁବାସ ଦାସ ଗାଇଛନ୍ତି ନିମାଇଚରଣ ପଟ୍ଟନାୟକଙ୍କ ରଚନାରୁ।

ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ଏଥର ଶୁଣନ୍ତୁ ଶିଳ୍ପୀ ନନ୍ଦିତା ଭଞ୍ଜ ଗାଇଥିବା ଭକ୍ତିଗୀତଟି, ରଚନା ଗୁରୁକୃଷ୍ଣ ଗୋସ୍ୱାମୀ।

ବନ୍ଦନାର ଶେଷ ଭକ୍ତିଗୀତଟି ଗାଇଛନ୍ତି ଶିଳ୍ପୀ ନମିତା ଅଗ୍ରୱାଲ। ତାଙ୍କ କଣ୍ଠରେ ଗୁରୁକୃଷ୍ଣ ଗୋସ୍ୱାମୀଙ୍କର ଅନେକ ରଚନା।

ଏଇଠି ଶେଷ କରୁଛୁ ଆଜିର ବନ୍ଦନା କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମର ଶିଳ୍ପୀମାନେ ଥିଲେ ସୁବାସ ଦାସ, ମଧୁଲିତା ମହାନ୍ତି, ଅଲେଖ ଚନ୍ଦ୍ର ସାମଲ, ଭିକାରୀ ଗୋଳ, ନନ୍ଦିତା ଭଞ୍ଜ ଏବଂ ନମିତା ଅଗ୍ରୱାଲ। ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛିକ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଥରେ ଅଗ୍ନି ବାୟୁ ଇନ୍ଦ୍ର ଆଦି ଦେବଗଣ ନିଜ ନିଜ ମଧ୍ୟରେ ବିବାଦ ଆରମ୍ଭ କଲେ। ପ୍ରତ୍ୟେକେ ନିଜ ନିଜକୁ ଶକ୍ତିଶାଳୀ ବୋଲି ଘୋଷଣା କଲେ। ସମସ୍ତେ ବ୍ରହ୍ମଙ୍କ ଶକ୍ତିକୁ ବିସ୍ମରଣ କରି ବସିଲେ। ଭୁଲିଗଲେ ଯେ ସର୍ବମହାନ ପରମେଶ୍ୱର ହିଁ ଅଗ୍ନି ବାୟୁ ଆଦି ପଦାର୍ଥମାନଙ୍କର ନିୟନ୍ତ୍ରଣକର୍ତ୍ତା। ସେମାନେ ବ୍ରହ୍ମଙ୍କଠାରୁ ଶକ୍ତି ଲାଭ କରି ନିଜ ନିଜର ମହନୀୟ କାର୍ଯ୍ୟ କରିପାରୁଛନ୍ତି। ପରମେଶ୍ୱର ତାହା ବୁଝିପାରିଲେ। ସେ ଅଗ୍ନି ବାୟୁ ଆଦି ଦେବତାଙ୍କଠାରୁ ଶକ୍ତିର ମୂଳ କାରଣ ପ୍ରତ୍ୟାହାର କରି ଯକ୍ଷ ରୂପରେ ଠିଆ ହେଲେ। ନିଜର ଅହଙ୍କାର ଯୋଗୁଁ ସେହି ଦେବତାମାନେ ଯକ୍ଷଙ୍କୁ ଚିହ୍ନି ପାରିଲେ ନାହିଁ। ସେମାନେ ଅଗ୍ନିଙ୍କୁ କହିଲେ, ହେ ଅଗ୍ନିଦେବ, ଆପଣଙ୍କ ଶକ୍ତି ସମସ୍ତ ବସ୍ତୁ ମଧ୍ୟରେ ବିଦ୍ୟମାନ। ଆପଣ ପ୍ରଥମେ ଯକ୍ଷଙ୍କ ନିକଟକୁ ଯାଇ ତାହାଙ୍କ ପରିଚୟ ଲାଭ କରନ୍ତୁ। ଅଗ୍ନି ରୂପ ତତ୍ତ୍ୱର ଦେବତା, ପ୍ରାଣୀମାନଙ୍କର ଜୀବନ ଶକ୍ତିର ପ୍ରେରକ ଅଗ୍ନି ଏକ ଅଗ୍ନିପିଣ୍ଡୁଳା ଅଟନ୍ତି। ମନୁଷ୍ୟର ଦୁଇଟି ଚକ୍ଷୁ ଅଗ୍ନିଙ୍କର ପ୍ରତିନିଧି, ତେଣୁ ଅଗ୍ନି ପ୍ରଥମେ ଯକ୍ଷଙ୍କ

ନିକଟକୁ ଯାଇ ନିଜର ଭୟଙ୍କର ରୂପ ଦେଖାଇଲେ। ଅଗ୍ନିଙ୍କୁ ଦେଖି ଯକ୍ଷ ପଚାରିଲେ, ତୁମେ କିଏ? ଅଗ୍ନି ମଦମତ୍ତ ହୋଇ ଉତ୍ତର ଦେଲେ, ମୁଁ ସଂସାରରେ ଅଗ୍ନି ନାମରେ ପ୍ରସିଦ୍ଧ। ସୃଷ୍ଟିର ପ୍ରତ୍ୟେକ ବସ୍ତୁ ମୋର ଉପସ୍ଥିତି ଯୋଗୁଁ ରୂପବାନ ହୁଏ। ମୁଁ ମୁହୂର୍ତ୍ତକ ମଧ୍ୟରେ ସଂସାରକୁ ଭସ୍ମୀଭୂତ କରିପାରେ। ଏହା ଶୁଣି ଯକ୍ଷ ଅଗ୍ନିଙ୍କ ସମ୍ମୁଖରେ ଗୋଟିଏ ତୃଣ ରଖି ତାହାକୁ ଦହନ କରିବା ପାଇଁ କହିଲେ। ଅଗ୍ନି ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ସୁଦ୍ଧା ତୃଣଟିକୁ ଜଳାଇ ପାରିଲେ ନାହିଁ। ସେ ଅକୃତକାର୍ଯ୍ୟ ହୋଇ ଫେରିଆସିଲେ। ଏହାପରେ ଦେବତାମାନେ ବାୟୁକୁ ଯକ୍ଷ ସମୀପକୁ ପ୍ରେରଣ କଲେ। ପଞ୍ଚଭୂତ ମଧ୍ୟରେ ବାୟୁ ବଳବାନ ଦେବତା। ସେ ପ୍ରାଣ ଅପାନ ଭାବରେ ଦେହ ଭିତରେ ରହି ସମସ୍ତ କାର୍ଯ୍ୟ କରନ୍ତି। ତେଣୁ ଅଗ୍ନିଙ୍କ ପରେ ବାୟୁଙ୍କ ସ୍ଥାନ। ବାୟୁ ଅହମିକା ପ୍ରଦର୍ଶନ ପୂର୍ବକ ଯକ୍ଷଙ୍କ ଆଗରେ ନିଜର ପରିଚୟ ପ୍ରଦାନ କଲେ। ଯକ୍ଷ ପଚାରିଲେ, ତୁମର ସାମର୍ଥ୍ୟ କ'ଣ? ବାୟୁ ଉତ୍ତର ଦେଲେ, ମୁଁ ସଂସାରର ଛୋଟ ବଡ଼ ସବୁ ପଦାର୍ଥକୁ ଉଡ଼ାଇ ପାରେ। ଜଳକଣାକୁ ଧାରଣ କରି ବ୍ୟୋମରେ ମେଘ ଆକାଶରେ ବିଦ୍ୟମାନ ଥାଏ। ବାୟୁଦେବଙ୍କର ଦମ୍ଭୋକ୍ତି ଶୁଣି ପରମାତ୍ମା ରୂପୀ ଯକ୍ଷ ତାହାଙ୍କ ସମ୍ମୁଖରେ କୁଟାଟିଏ ରଖି କହିଲେ, ଏହାକୁ ଉଠାଅ। ବାୟୁ ଯଥାସାଧ୍ୟ ଚେଷ୍ଟା କରି ସୁଦ୍ଧା ତାହାକୁ ଉଡ଼ାଇ ପାରିଲେ ନାହିଁ। ପରିଶେଷରେ ଦେବତାମାନେ ଇନ୍ଦ୍ରଙ୍କୁ ପଠାଇଲେ। ଇନ୍ଦ୍ରର ଅର୍ଥ ଜୀବାତ୍ମା। ଇନ୍ଦ୍ର ଯେତେବେଳେ ଯକ୍ଷଙ୍କ ପରିଚୟ ପାଇଁ ଗଲେ, ସେତେବେଳେ ଯକ୍ଷ ତିରୋହିତ ହୋଇସାରିଥିଲେ, ଅର୍ଥାତ୍ ଇନ୍ଦ୍ରଙ୍କ ନିକଟରୁ ଦୂରେଇ ଯାଇଥିଲେ। ସେତେବେଳେ ଆକାଶରେ ଉମା ବା ମେଧାଶକ୍ତି ଆବିର୍ଭୂତ ହୋଇ ଇନ୍ଦ୍ରଙ୍କୁ କହିଲେ, ଏହି ଯକ୍ଷ ହେଉଛନ୍ତି ପରମାତ୍ମା। ତାହାଙ୍କଠାରୁ ଶକ୍ତି ଲାଭ କରି ଦେବଗଣ ମହିମାଯୁକ୍ତ ହୁଅନ୍ତି। କେନ ଉପନିଷଦରେ ଏହି ଆଖ୍ୟାୟିକା ବର୍ଣ୍ଣିତ ହୋଇଛି, ଅଗ୍ନି ବାୟୁ ଆଦି ଦିବ୍ୟ ଗୁଣଯୁକ୍ତ ପଦାର୍ଥ ଦେବତା ଅଟନ୍ତି, ପରନ୍ତୁ ସେମାନେ ଜଡ଼ ଓ ଅଜ୍ଞ ହୋଇଥିବାରୁ ବ୍ରହ୍ମାନୁଭୂତି ପାଆନ୍ତି ନାହିଁ। ଅପରପକ୍ଷରେ ଇନ୍ଦ୍ର ଅଥବା ଆତ୍ମା ଅଟନ୍ତି ଚେତନ। ଅଗ୍ନି ବାୟୁ ହେଉଛନ୍ତି ଶରୀରସ୍ଥ ଇନ୍ଦ୍ରିୟ, ଇନ୍ଦ୍ର ହେଉଛନ୍ତି ଇନ୍ଦ୍ରିୟଗୁଡ଼ିକର ଅଧ୍ୟକ୍ଷ ଆତ୍ମା। ଶରୀରର ଦୃଷ୍ଟିଶକ୍ତି ବା ଶ୍ରବଣ ଶକ୍ତି ଲୋପ ପାଇଲେ ମଧ୍ୟ ଶରୀର ଜୀବିତ ରହେ, କିନ୍ତୁ ଆତ୍ମା ତିରୋହିତ ହେବା ପରେ ମନୁଷ୍ୟର ଜୀବନ ସମାପ୍ତ ହୁଏ। ତେଣୁ ଜୀବାତ୍ମାକୁ ଇନ୍ଦ୍ରିୟମାନଙ୍କଠାରୁ ଶ୍ରେଷ୍ଠ ବୋଲି କୁହାଯାଇଛି। କେନ ଋଷି ବ୍ରହ୍ମ ବିଦ୍ୟା କୁମା ବୋଲି କହିଛନ୍ତି, ବ୍ରହ୍ମ ଜ୍ଞାନ ସୂକ୍ଷ୍ମ ବୁଦ୍ଧି ଦ୍ୱାରା ମିଳେ। ମନୁଷ୍ୟ ଯେତେବେଳେ ଯୋଗ ସାଧନା କରେ, ସେ ପ୍ରାରମ୍ଭିକ ଅବସ୍ଥାରେ ବ୍ରହ୍ମଙ୍କର ଅନୁଭୂତି ବିଦ୍ୟୁତ୍ ସମାନ ପାଇଥାଏ। ବିଦ୍ୟୁତ୍ ଗୋଟିଏ କ୍ଷଣରେ ଆବିର୍ଭୂତ ହୁଅନ୍ତି ଓ ପରକ୍ଷଣରେ ଅନ୍ତର୍ହିତ ହୁଅନ୍ତି। ସେହିପରି ବ୍ରହ୍ମଙ୍କର ଆଗମନ ଓ ଅନ୍ତର୍ଧ୍ୟାନ ଅର୍ଥାତ୍ ବ୍ରହ୍ମଙ୍କ ଅନୁଭୂତି କ୍ଷଣିକ ପାଇଁ ହୋଇଥାଏ। ବ୍ରହ୍ମ ପ୍ରାପ୍ତି ପାଇଁ ସତ୍ୟାଚରଣ ଓ ଶୁଦ୍ଧ ମନ ଆବଶ୍ୟକ। ସେଥିପାଇଁ ସାଧକର ତିନୋଟି ସାଧନ ହେଉଛି ତପ ବା କଠୋରତାର ସହନ, ଦମ ବା ଇନ୍ଦ୍ରିୟ ନିୟନ୍ତ୍ରଣ ଏବଂ କର୍ମ ବା ନିଷ୍କାମ ଭାବରେ କର୍ତ୍ତବ୍ୟ ପାଳନ।

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଓମ୍ ପ୍ରକାଶ ଦାସ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 31ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତ କହିଲେ, ପ୍ରଜାଙ୍କ ଦୁଃଖ ଦୂର କରିପାରୁନଥିବା ରାଜା ମଲାପରେ ନର୍କରେ ପଡ଼େ। ହେ ବୃଷଭ, ତୋର ପାଦ ବିରୂପ ହେବା ପାଣ୍ଡବ ବଂଶର ନିନ୍ଦା। ଏପରି ଅନ୍ୟାୟ କରିଥିବା ଲୋକର ଦୁଇ ବାହୁକୁ ମୁଁ ଛେଦନ କରିବି। ରାଜାଙ୍କ କଥା ଶୁଣି ବୃଷରୂପେ ଧର୍ମ କହିଲେ, ପାଣ୍ଡବ ବଂଶର ଏହା ଉପଯୁକ୍ତ କର୍ମ। ପ୍ରାଣୀଙ୍କ କ୍ଲେଶ କଥା ହର ବ୍ରହ୍ମା ସୁଦ୍ଧା କହିପାରିବେ ନାହିଁ।

ଆଉ ବା କିଏ କହିବ? ଏ କଥା ମନରେ ଚିନ୍ତା କର। ରାଜାଙ୍କ ମନରୁ ସନ୍ଦେହ ଦୂର ହେଲା ଓ ସେ ଧର୍ମଙ୍କ ସ୍ୱରୂପ ଦେଖିପାରିଲେ। ଧର୍ମ ଓ ଧରଣୀଙ୍କୁ ପ୍ରବୋଧନା ଦେଇ ରାଜା ପରୀକ୍ଷିତ କଳିଙ୍କୁ ମାରିବାକୁ ବାହାରିଲେ। କଳି ଜୀବନ ବିକଳରେ ରାଜାଙ୍କ ଗୋଡ଼ତଳେ ପଡ଼ିଯିବାରୁ ତା ମୁଣ୍ଡ ନକାଟି ରାଜା ହସିକରି କହିଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ତ୍ରିଶତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ କୃଷ୍ଣଚନ୍ଦ୍ର ରାୟ, ବାଦଲ କୁମାର ଆଚାର୍ଯ୍ୟ, ଶୈଳଭାମା ମହାପାତ୍ର ଏବଂ ତୃପ୍ତି ଦାସ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଆଜି ସକାଳ 7:25 ପ୍ରଚାର କରିବ କିଶୋର ସ୍ୱର କାର୍ଯ୍ୟକ୍ରମ। ଶୁଣିବେ ହ୍ୟାଲୋ ବାରିପଦା ସକାଳ 8:15। ଦିନ 12:00 ଝୁମର ଗୀତ, ଭକ୍ତି ଗୀତ ସନ୍ଧ୍ୟା 6:00, ସୁଗମ ସଙ୍ଗୀତ ସନ୍ଧ୍ୟା 6:15, ସୂଚନା ଓ ସମ୍ବାଦ ଆଜି ସନ୍ଧ୍ୟା 6:30। ଆଦିବାସୀ ସଙ୍ଗୀତ କ୍ରମରେ ଶୁଣିବେ ସାନ୍ତାଳୀ ଗୀତ ରାତି 7:00। ରାତି 7:30 ଚାଷୀଭାଇମାନଙ୍କ ପାଇଁ ଚାଷବାସ କାର୍ଯ୍ୟକ୍ରମ, ଏଥିରେ ରହିଛି ଶ୍ରୋତାବନ୍ଧୁମାନଙ୍କ ଚିଠିପତ୍ରକୁ ନେଇ କାର୍ଯ୍ୟକ୍ରମ ଆମକୁ କୁହନ୍ତୁ। ପ୍ରଚାର କରିବୁ।

ହିନ୍ଦୀ କଥା ଚିତ୍ରର ଗୀତ ରାତି 8ରେ ରାତି 8:30ରେ ଶୁଣିବେ ଆଲୋଚନା କନ୍ୟା ଶିଶୁ କ'ଣ ଅଭିଶାପ ଗୀତ ଅତୀତ ରାତି 8:40ରେ ମୋ ମୟୂରଭଞ୍ଜ ଆଜି ରାତି 10ଟାରେ 10:30ରେ ଶୁଣିବେ ଏକକ ହିନ୍ଦୀ କଥା ଚିତ୍ରର ଗୀତ ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ବନ୍ୟାଜନିତ ପରିସ୍ଥିତିର ମୁକାବିଲା ପାଇଁ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା କରାଯିବ। ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ଏବଂ ନଦୀ ପରିଚାଳନା ଓ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୁରକ୍ଷା ଆଦି ଉପରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ 2,77,523 ମାମଲାର ଫଇସଲା କରାଯାଇଛି। ମୋଟ 99,95,29,39 ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ସେବା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ହାଇକୋର୍ଟ ସମେତ ସମସ୍ତ ଜିଲ୍ଲା ତଥା ତାଲୁକସ୍ତରୀୟ ଅଦାଲତଗୁଡ଼ିକରେ ବିଚାରାଧୀନ ମାମଲାଗୁଡ଼ିକର ଆପୋଷ ଆଲୋଚନା ମାଧ୍ୟମରେ ଫଇସଲା କରାଯାଇଛି। ଆଗାମୀ ପିଢ଼ିକୁ ସୁସ୍ଥ ଓ ଶିକ୍ଷିତ କରି ଗଢ଼ିତୋଳିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ଭଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ତାପମାତ୍ରାର ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଏବଂ ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ବର୍ଜନ କରିବା ନେଇ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣ

ମରାମତି କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦ୍ରଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର 2025 ଘୋଷଣା କରାଯାଇଛି। ବିଭିନ୍ନ ବର୍ଗରେ ଦେଶର 42 ପଞ୍ଚାୟତକୁ ଏଥିପାଇଁ ମନୋନୀତ କରାଯାଇଛି। ଓଡ଼ିଶାର 5 ପଞ୍ଚାୟତ ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଗ୍ରାମାଞ୍ଚଳରେ ସମାବେଶୀ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଥାଏ। ଆସନ୍ତା 3 ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ କରାଯିବ। ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବାହାର ଚନ୍ଦ୍ରଯାତ୍ରା ଆଜି ଶେଷ ହେଉଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦ୍ରଯାତ୍ରାର ଆଜି ଶେଷ ଦିବସରେ ନରେନ୍ଦ୍ର

0: ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳକୁ ଏକ ପର୍ଯ୍ୟଟନ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। କରାଖୋଲ ବିଟ୍ ହାଉସ୍ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ ଜିଲ୍ଲାରେ ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନ ରଙ୍ଗମଞ୍ଚଠାରେ ଚାଲିଥିବା ଆଦିବାସୀ ନୃତ୍ୟ ସଙ୍ଗୀତ ମହୋତ୍ସବ ଡଙ୍ଗର ଆଜି ଉଦ୍ଯାପିତ ହେବ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ବିଭିନ୍ନ ଆଦିବାସୀ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଉଛି। ଟିଭିକେ ମୁଖ୍ୟ ଶ୍ରୀ ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ପୂର୍ବାହ୍ନ 10:00 ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ରାଜ୍ୟରେ ପ୍ରଥମଥର ପାଇଁ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ପ୍ରତିଯୋଗିତାରେ ମୋଟ 6 ଜିଲ୍ଲାରୁ 34 ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରିଛନ୍ତି। ମହିଳା, ପୁରୁଷ ଏବଂ 35 ବର୍ଷର ଉର୍ଦ୍ଧ ମାଷ୍ଟର୍ସ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅଂଶୁଘାତ ପାଇଁ ପ୍ରାକୃତିକ ଚିକିତ୍ସା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବିଜୟ କୁମାର ପୃଷ୍ଟି।
2: ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପ ଅର୍ଥାତ୍ ଅଂଶୁଘାତରୁ ରକ୍ଷା ପାଇବାକୁ ହେଲେ କେତେକ ଜରୁରୀ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ। ପ୍ରଥମତଃ ଖରାଦିନେ ଅନ୍ତତଃ 15 ଗ୍ଲାସ୍ ପାଣି ପିଇବା ଜରୁରୀ। ଏକାଥରକେ ନ ପିଇ ଅଳ୍ପ ଅଳ୍ପ ପାଣି ଅଧିକ ଥର ପିଇବା ଭଲ। ସକାଳୁ ଉଠିଲେ 2-3 ଗ୍ଲାସ୍ ଉଷାପାନ ସବୁଠୁ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ। ଦ୍ୱିତୀୟରେ ସାଧାରଣତଃ ଦେଖାଯାଏ ଗରମ ସମୟରେ ବିଭିନ୍ନ ପ୍ରକାର ଆଧୁନିକ ଥଣ୍ଡା ପାନୀୟ ପିଆଯାଏ। ଏଥିରେ ଥାଏ ଚିନି ଶିରା, ବିଭିନ୍ନ ଫଳରସର ସୁଗନ୍ଧିତ ରସ, ଗ୍ଲୁକୋଜ୍ ପାଣି, ଅପ୍ରାକୃତିକ ରଙ୍ଗ, କାଫିନ୍, ରାସାୟନିକ ପଦାର୍ଥ ଇତ୍ୟାଦି ଯାହା ପେଟକୁ ବିଷାକ୍ତ କରେ। ଏଗୁଡ଼ିକ ଶରୀରର ଅଧିକ ତାପ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ଯାହା ଶରୀର ମଧ୍ୟରୁ ରକ୍ତ ଶୋଷି ନିଏ ଏବଂ ବିଭିନ୍ନ ଅଂଶରେ କୁପ୍ରଭାବ ପକାଏ। ଏଭଳି ପାନୀୟ ପଦାର୍ଥଠାରୁ ଦୂରରେ ରହିଲେ ହୁଏତ ଶରୀର ଥଣ୍ଡା ରହିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ମଧ୍ୟ ଅତୁଟ ରହେ। ତୃତୀୟତଃ ପ୍ରାକୃତିକ ଉପାୟରେ ଗ୍ରୀଷ୍ମ ଋତୁରେ ଥଣ୍ଡା ରହିବାର ବହୁତ ଉପାୟ ରହିଛି। ପ୍ରଥମେ ଗୁରୁପାକ ଖାଦ୍ୟକୁ ନିୟନ୍ତ୍ରଣ କରିବା ଉଚିତ। ଅତ୍ୟଧିକ ମାଂସ, ଅଣ୍ଡା, ମସଲାଯୁକ୍ତ ଖାଦ୍ୟ, ଭଜା ବା ଛଣା ଖାଦ୍ୟ, ଅଧିକ ତେଲଯୁକ୍ତ ଖାଦ୍ୟ ହଜମ ନ ହୋଇ ଅଧିକ ଅମ୍ଳ ସୃଷ୍ଟି ହୁଏ, ଫଳରେ ଶରୀରରେ ଅଧିକ ତାପ ସୃଷ୍ଟି ହୁଏ। ବରଂ ଯେଉଁ ଖାଦ୍ୟ ହଜମ କରାଏ ଏବଂ ଥଣ୍ଡା ରଖେ, ଯଥା ସାଲାଡ଼, ବିଭିନ୍ନ ଋତୁଫଳ, ସନ୍ତୁଳା, ଅକାଣ୍ଡିଆ ଚାଉଳର ଭାତ, ଚୋକଡ଼ଯୁକ୍ତ ଅଟାର ରୁଟି, ଗଜା ମୁଗ, ଗଜା ବୁଟ ଏବଂ ପାନୀୟ ମଧ୍ୟରେ ପରିବା ସିଝା ଝୋଳ, ସବୁଜ ଗହମ ଘାସ ରସ, ଦହି ଚଲା ସବୁଠୁ ଉପକାରୀ। ପରିବା ମଧ୍ୟରେ ବିଲାତି, ମୂଳା, ଗାଜର, ବିଟ୍ ଏବଂ ସବୁଜ ଶାଗ ମଧ୍ୟରେ ପାଳଙ୍ଗ, ମେଥି, କୋଶଳା, ଥାଲକୁଡ଼ି, ଯେଉଁଥିରେ ଜଳୀୟ ଅଂଶ ଅଧିକ ଥାଏ ଏବଂ ପ୍ରାକୃତିକ ଖାଦ୍ୟସାର ଓ ଖଣିଜ ପଦାର୍ଥ ମିଳିବା ସହ ଅଧିକ ବନସ୍ପତି, ରାସାୟନିକ ପଦାର୍ଥ ଏବଂ ପ୍ରାକୃତିକ ରଙ୍ଗ ରସ ମଧ୍ୟ ଭରପୁର ଥାଏ। ସେହିଭଳି ଫଳମାନଙ୍କ ମଧ୍ୟରେ ଫୁଟି କାକୁଡ଼ି, ତରଭୁଜ, ଖରଭୁଜ, ବେଲ, ସପୁରୀ, କମଳା ବହୁ ପରିମାଣରେ ଖାଇଲେ ଶରୀର ଥଣ୍ଡା ରହିଥାଏ। ଏହି ସମୟରେ ଗରମ ପାନୀୟ ଚା, କଫି ପରିବର୍ତ୍ତେ ବନସ୍ପତି ଚା କିମ୍ବା ଲେମ୍ବୁ ଚା, ଆଇସ୍କ୍ରିମ୍ ବଦଳରେ କଷ୍ଟାର୍ଡ ଫ୍ରୁଟ୍, ଫଳ ସାଲାଡ଼ ଏବଂ ବସା ଦହି ନେବା ଉଚିତ। ଆମେ ମନେ ରଖିବା ଉଚିତ ଆମର ଖାଦ୍ୟ ହିଁ ଆମ ଶରୀରରେ ଅଧିକ ଉତ୍ତାପ ସୃଷ୍ଟି କରିଥାଏ। ଏହା ବ୍ୟତୀତ ଅଂଶୁଘାତରୁ ମୁକ୍ତି ପାଇବା ପାଇଁ କେତେକ ପ୍ରତିଷେଧକ ଓ ଚିକିତ୍ସା ବ୍ୟବସ୍ଥା ଅବଲମ୍ବନ କରିବାକୁ ପଡ଼ିଥାଏ। ପ୍ରତ୍ୟହ 2-3 ଥର ଥଣ୍ଡା ଜଳରେ ସ୍ନାନ କରିବା ବିଧେୟ। ସପ୍ତାହରେ ଥରେ ନିମ୍ବ ପାଣିରେ ସ୍ନାନ କଲେ ରୋଗ ପ୍ରତିରୋଧକ ଶକ୍ତି ମିଳିବା ସଙ୍ଗେ ସଙ୍ଗେ ଅପୂର୍ବ ଶକ୍ତି ମିଳେ। ରୌଦ୍ରତାପରେ ବାହାରକୁ ବାହାରିଲେ ଧଳା ସୂତାକନାର ପ୍ୟାଣ୍ଟ ସାର୍ଟ ଓ ଟୋପି କିମ୍ବା ପଗଡ଼ି ବ୍ୟବହାର କରିବା ସବୁଠୁ ନିରାପଦ। ସାଥିରେ ପାଣି ବୋତଲ ନେବାକୁ ଭୁଲିବେ ନାହିଁ। ହଁ, ଅତି ଜରୁରୀ କାମ ଥିଲେ ଖରାରେ ଯାଆନ୍ତୁ, ଯଥେଷ୍ଟ ପାଣି ପିଇ ବାହାରନ୍ତୁ ଏବଂ ଆଖିରେ ସବୁଜ ରଙ୍ଗର ଚଷମା ପିନ୍ଧିଲେ ଭଲ।

0: ପାଦରେ ଜୋତା ରହିବା ଉଚିତ। ପ୍ରତି ଘଣ୍ଟାରେ ଥରେ ପାଣି ପିଇ ମୁହଁ ହାତ ଥଣ୍ଡା ପାଣିରେ ଧୋଇବା ସହ ଆଖିରେ ପାଣି ଛିଟା ମାରିବା ଉଚିତ। ରାତିରେ ଖୋଲା ଜାଗାରେ କିମ୍ବା ଘର ଭିତରେ ଝରକା ଖୋଲି ଶୋଇବା ଉଚିତ। ଯଦି ରୌଦ୍ରତାପରେ ଆପଣଙ୍କ ପାଟି ଶୁଖିଯାଉଛି କିମ୍ବା ଦେହ ଅବଶ ଲାଗୁଛି ଏବଂ ଆଖିକୁ ସବୁ ଅନ୍ଧାର ଦେଖାଯାଉଛି, ସଙ୍ଗେ ସଙ୍ଗେ ଏକ ଖୋଲା ପବନ ବୋହୁଥିବା ଛାଇ ଜାଗାକୁ ଚାଲିଯାଆନ୍ତୁ। ସାରା ଶରୀରକୁ ଥଣ୍ଡା ପାଣିରେ ବାରମ୍ବାର ପୋଛି ଦିଅନ୍ତୁ। କଟି ସ୍ନାନ କରିବାର ସୁବିଧା ନଥିଲେ ତଳି ପେଟରେ ଓଦାପଟି ଗୁଡ଼ାଇ ଦିଅନ୍ତୁ। ଥଣ୍ଡା ପାଣି କିମ୍ବା ଦହି ଚଲା ପିଆଇଲେ ସବୁଠୁ ଭଲ। ସାମାନ୍ୟ ସୁସ୍ଥ ହେବା ପରେ ସଙ୍ଗେ ସଙ୍ଗେ ଶୀତଳି ଓ ଶୀତକାରୀ ପ୍ରାଣାୟାମ କରିବା ଦ୍ୱାରା ବାହାରର ଥଣ୍ଡା ବାୟୁ ଶରୀର ମଧ୍ୟରେ ଶୀତଳ ପ୍ରଦାନ କରିଥାଏ। ମୋଟାମୋଟି କହିବାକୁ ଗଲେ ପ୍ରକୃତିର ଋତୁଫଳ ଓ ପନିପରିବା ଖାଆନ୍ତୁ, ଅଂଶୁଘାତରୁ ମୁକ୍ତି ପାଆନ୍ତୁ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଅଂଶୁଘାତ ପାଇଁ ପ୍ରାକୃତିକ ଚିକିତ୍ସା, ଏ ସମ୍ପର୍କରେ ଆଲୋଚନା କରିଥିଲେ ବିଜୟ କୁମାର ପୃଷ୍ଟି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ TVK ମୁଖ୍ୟ ସି ଜୋସେଫ୍ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ IPL କ୍ରିକେଟରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 runs ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରିବେ। ପୂର୍ବାହ୍ନ 11:00 ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର 45th ବାର୍ଷିକ ଉତ୍ସବରେ ଯୋଗଦେବା ସହ ସେଠାରେ ନିର୍ମିତ ଆର୍ଟ ଅଫ୍ ଲିଭିଂ ଅନ୍ତର୍ଜାତୀୟ କେନ୍ଦ୍ରର ଧ୍ୟାନ କେନ୍ଦ୍ରକୁ ଉଦ୍ଘାଟନ କରିବେ। ଶ୍ରୀ ମୋଦି ସେଠାରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ 3:00 ଶ୍ରୀ ମୋଦି ହାଇଦ୍ରାବାଦ ଗସ୍ତ କରି 9,400 crore ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଶ୍ରୀ ମୋଦି 167 number ଜାତୀୟ ରାଜପଥର ଗୁଦେବେଲୁରୁ ମହବୁବନଗର ପର୍ଯ୍ୟନ୍ତ 4-lane ବିଶିଷ୍ଟ କାର୍ଯ୍ୟର ସମ୍ପ୍ରସାରଣ ସମ୍ପର୍କିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ 3,175 crore ଅଧିକ ଟଙ୍କା ଖର୍ଚ୍ଚ ହେବ। ପିଏମ୍ ମିତ୍ର ଯୋଜନା ଅଧୀନରେ ୱାରଙ୍ଗଲଠାରେ ନିର୍ମିତ କାକଟୀୟ ମେଗା ଟେକ୍ସଟାଇଲ୍ ପାର୍କର ମଧ୍ୟ ଶ୍ରୀ ମୋଦି ଉଦ୍ଘାଟନ କରିବେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦଠାରେ ନିର୍ମିତ ସିନ୍ଧୁ ହସ୍ପିଟାଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶରେ ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଓ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। TVK ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ପୂର୍ବାହ୍ନ 10:00 ଚେନ୍ନାଇଠାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ TVKର 9 ବିଧାୟକ ମନ୍ତ୍ରୀପଦ ପାଇଁ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେ

ଶଙ୍କର ଶ୍ରୀ ବିଜୟଙ୍କୁ 120 ଜଣ ବିଧାୟକଙ୍କ ସମର୍ଥନ ଥିବା ସ୍ପଷ୍ଟ ହେବା ପରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଥିଲେ। 234 ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ଶ୍ରୀ ବିଜୟଙ୍କ ପ୍ରତି ଭିସିକେ ଏବଂ IUML ଦଳର ସମର୍ଥନ ଥିବା ତଥ୍ୟ ଉପସ୍ଥାପନ ପରେ ରାଜ୍ୟପାଳ ତାଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲେ। ସେଠାକାର ଲୋକଭବନରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ବିଜୟଙ୍କୁ ଆସନ୍ତା ବୁଧବାର କିମ୍ବା ତା ପୂର୍ବରୁ ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିବାକୁ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ନୂଆ ସରକାର ଗଠନ ଲାଗି ରଙ୍ଗାସାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତମାସ 9 ଅନୁଷ୍ଠିତ ନିର୍ବାଚନରେ AINRC ସମର୍ଥିତ NDAକୁ ସ୍ୱଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସାମୀ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। କେରଳରେ ସରକାର ଗଠନ ନେଇ ଗତକାଲି ନୂଆଦିଲ୍ଲୀରେ କଂଗ୍ରେସ ଦଳର ବରିଷ୍ଠ ସଦସ୍ୟମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ, ବରିଷ୍ଠ ନେତା ରାହୁଲ ଗାନ୍ଧୀ, କେରଳର ମହାସଚିବ ଦାୟିତ୍ୱରେ ଥିବା ଦୀପା ଦାସ ମୁନ୍ସି, ସାଧାରଣ ସଚିବ KC ବେଣୁଗୋପାଳ ଏବଂ କେରଳର ବରିଷ୍ଠ ନେତା ରମେଶ ଚେନିଥଲ୍ଲା ଏବଂ VD ସାଥିସାନ ଯୋଗ ଦେଇଥିଲେ। ଦଳୀୟ ସୂଚନା ଅନୁଯାୟୀ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ ଓ ରାହୁଲ ଗାନ୍ଧୀ କେରଳର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଖୁବ୍ ଶୀଘ୍ର ଘୋଷଣା କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି ବୋଲି ସେ ବିଶ୍ୱାସ କରୁଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯଦି ଏହି ପରିସ୍ଥିତି ଲାଗି ରହେ ତେବେ ଉଭୟ ପକ୍ଷ ବ୍ୟାପକ କ୍ଷତି ସହିବେ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ୟୁରୋପୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ସମ୍ପର୍କରେ ଶ୍ରୀ ପୁତିନ କହିଛନ୍ତି ଜର୍ମାନର ପୂର୍ବତନ ଚାନ୍ସେଲରଙ୍କ ସହ ସେ ଆଲୋଚନା କରିବା ଲାଗି ଆଗ୍ରହୀ ଥିଲେ। ଅନ୍ୟପକ୍ଷରେ ରୁଷ ୟୁକ୍ରେନ୍ ମଧ୍ୟରେ ଯଦି ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେବ ସେ ୟୁକ୍ରେନ୍ର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବେ। ଇତିମଧ୍ୟରେ ମସ୍କୋ ଓ କିଭ୍ 3-ଦିନିଆ ଅସ୍ତ୍ରବିରତି ଲାଗି ସମ୍ମତି ପ୍ରକାଶ କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଯାତାୟାତ ଲାଗି ପ୍ରସ୍ତୁତି ସ୍ୱରୂପ ବ୍ରିଟେନ୍ ଯୁଦ୍ଧପୋତ HMS ଡ୍ରାଗନ୍ ମୁତୟନ କରିଛି। ପୂର୍ବରୁ ଇରାନ୍ ଯୁଦ୍ଧ ପରେ ସାଇପ୍ରସ୍କୁ ସମର୍ଥନ କରିବା ଲାଗି ଏହି ଯୁଦ୍ଧପୋତ ଅନ୍ୟତ୍ର ମୁତୟନ କରାଯାଇଥିଲା। ବ୍ରିଟେନ୍ର ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ହର୍ମୁଜ୍ ପ୍ରଣାଳୀରେ ପରିସ୍ଥିତି ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ଅନେକ ଦେଶ ଉଦ୍ୟମ କରୁଥିବା ସମୟରେ ବ୍ରିଟେନ୍ ମଧ୍ୟ ସେଥିରେ ସାମିଲ ହୋଇଛି। ଭାରତ ବାଂଲାଦେଶ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ତ୍ରିପୁରାର ସେପାହିଜାଲା ଜିଲ୍ଲାରେ ଉତ୍ତେଜନା ବୃଦ୍ଧି ପାଇଛି। ଗତ ଶୁକ୍ରବାର ରାତିରେ ସେଠାରେ ସଂଘର୍ଷ ଯୋଗୁଁ 3 ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ 23 ଆହତ ହୋଇଛନ୍ତି। ପଥାରିଆ ଦର ସୀମା ନିକଟ 101 ଗେଟ୍ରେ ଏହି ଘଟଣା ଘଟିଥିଲା। ଅନେକ ଚୋରାଚାଲାଣକାରୀ ମାଛ ଧରିବା ପାଇଁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଚୋରାଚାଲାଣକାରୀମାନେ 0 ଦେଇ ବାଂଲାଦେଶକୁ ଫେରିଯିବାକୁ ଉଦ୍ୟମ କରୁଥିବା ବେଳେ ସୀମା ସୁରକ୍ଷା ବଳ ଦ୍ୱାରା ସେମାନଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେମାନେ BSF ଉପରେ ଆକ୍ରମଣ କରିଥିଲେ। ଆତ୍ମରକ୍ଷା ପାଇଁ BSF ଯବାନମାନେ ପାଲଟା ଗୁଳିଚାଳନା କରିଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ପରେ BSF, ବାଂଲାଦେଶର ସୀମା ସୁରକ୍ଷା ସଂଗଠନ ଓ ସ୍ଥାନୀୟ ପୁଲିସ ମଧ୍ୟରେ ଅନୁଷ୍ଠିତ ବୈଠକରେ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି। ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ବିଭାଗ, ସ୍ୱୟଂଶାସିତ ସଂସ୍ଥା ଓ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗରେ ନିୟୋଜିତ ଆଉଟ୍ସୋର୍ସିଂ ଏବଂ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ପଦକ୍ଷେପ ଫଳରେ ସଠିକ୍ ସମୟରେ ଦରମା ପ୍ରଦାନ, ସାମାଜିକ ସୁରକ୍ଷା ଅଂଶଧନ ନିଶ୍ଚିତ କରିବା ଏବଂ ଠିକାଦାର ଓ ନିଯୁକ୍ତିଦାତାଙ୍କୁ ଅଧିକ ଉତ୍ତରଦାୟୀ କରିବା ଭଳି ବ୍ୟବସ୍ଥା ରହିଛି। ଶ୍ରମ ସଂହିତା ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ପଦକ୍ଷେପ ସ୍ୱରୂପ ସମୟ ଅନୁସାରେ ମଜୁରୀ ଓ ସାମାଜିକ ଅଂଶଧନ ପ୍ରଦାନ କରିବା କ୍ଷେତ୍ରରେ ବିଳମ୍ବ ଘଟିଲେ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ କଳା ତାଲିକାଭୁକ୍ତ କରିବା ଓ ଦଣ୍ଡବିଧାନ କରିବା ଭଳି ବ୍ୟବସ୍ଥା ରହିଛି। ମଜୁରୀ ପ୍ରଦାନ କରିବା ପରେ ଠିକାଦାରମାନେ ପ୍ରତିମାସର 10 ସୁଦ୍ଧା ବିଲ୍ ଦାଖଲ କରିବେ। ମାସର 15 ସୁଦ୍ଧା DDOମାନଙ୍କୁ ବିଲ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

0: ଜାତୀୟ ପଞ୍ଚାୟତ ପୁରସ୍କାର 2025 ପାଇଁ କେନ୍ଦ୍ର ସରକାର 42 ପଞ୍ଚାୟତକୁ ମନୋନୀତ କରିଛନ୍ତି। ଆସନ୍ତା ମାସ 3 ତାରିଖରେ ନୂଆଦିଲ୍ଲୀରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 77 ରନ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। 230 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ 16 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 155 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଆଜି ଆଇପିଏଲ୍ କ୍ରିକେଟ୍ରେ 2 ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅପରାହ୍ନ 3:30ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନ୍ଧ୍ୟା 7:30ରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ସମୟ 7:25 ଆରମ୍ଭ କରୁଛୁ କିଶୋର ସ୍ୱର କାର୍ଯ୍ୟକ୍ରମଟିକୁ ପ୍ରସ୍ତୁତ କରିଛନ୍ତି ଏମ୍ ନାଗଭୂଷଣ ମାଝୀ ଉପସ୍ଥାପନାରେ ବୀଣାପାଣି ସିଂ ଏବଂ ନିବେଦିତା ବାରିକ।

ଈଶ୍ୱର ପରମ କାରୁଣିକ, ସବୁ ସମୟରେ ସେ କରୁଣାର ବାହୁ ପ୍ରସାର କରିଥାନ୍ତି ଭକ୍ତମାନଙ୍କ ପାଇଁ। ତାଙ୍କରି କୃପାରୁ ଆଜିର ଦିନଟି ତୁମମାନଙ୍କ ପାଇଁ ହେଉ ଶୁଭମୟ ମଙ୍ଗଳମୟ।

0: ତେବେ ପିଲେ ପ୍ରଥମେ ଆସ ଶୁଣିନେବା ତୁମରି ପରିକା ଭାଇ ଭଉଣୀମାନେ ଦେଇଥିବା ଚିଠିକୁ। ଚିଠିଟି ଦେଇଛନ୍ତି ଅନୁପମା, ଲିପିକା, ସୁବାସିନୀ, ସୁରେଖା, ପ୍ରୀତିନନ୍ଦା, ମଧୁଛନ୍ଦା, ପ୍ରଜ୍ଞା, ପ୍ରିୟଦର୍ଶିନୀ, ବିଭୁକିଶୋର, ପ୍ରତାପ, ମନ୍ମଥ, ଜନ୍ମେଜୟ, ଅଶୋକ ଏବଂ ଦିଦିକୃଷ୍ଣ। ସେମାନେ ଲେଖିଛନ୍ତି, ଅପା ଦୁହିଁଙ୍କୁ ପ୍ରଭାତର ପ୍ରଥମ ପ୍ରଣାମ। ଅପା, ଆମେ ସବୁ ଅଷ୍ଟମ ଶ୍ରେଣୀରେ ପଢୁଛୁ। ରବିବାରରେ ପ୍ରଚାର କରାଯାଉଥିବା ପିଲାଙ୍କ କାର୍ଯ୍ୟକ୍ରମ ଆମେ ଶୁଣୁ, ଭାରି ଭଲ ଲାଗେ। ସେଥିରେ ଗପ, ଗୀତ, ସଙ୍ଗୀତ ରୂପକ, କବିତା ଆଉ ନାଟକ ଶୁଣିବାକୁ ଆମକୁ ଭାରି ଭଲ ଲାଗେ। ସେ ସବୁଥିରୁ ଆମେ କିଛି ନା କିଛି ନୀତି ଶିକ୍ଷା ପାଉଛୁ। ଏଭଳି କାର୍ଯ୍ୟକ୍ରମ ଆମ ପାଇଁ ପ୍ରଚାର ପ୍ରସାର କରୁଥିବାରୁ ଆମ ଛାତ୍ର ମହଲ ତରଫରୁ ଆପଣ ଦୁଇ ଅପାଙ୍କୁ ଅଶେଷ ଧନ୍ୟବାଦ। ଅପା, ଆମେ ଗୋଟିଏ ଛୋଟ ଅନୁରୋଧ କରୁଛୁ, ଆମର ଅନୁରୋଧ ମନେ ରଖି ନିଶ୍ଚୟ ପ୍ରଚାର କରିବେ ବୋଲି ଆମର ଆଶା ଅଛି। ନାଟକ ମୂଳୁ ମାରିଲେ ଜୀବ ସରି, ଏଇ ନାଟକଟି ବହୁତ ଭଲ ଲାଗେ। ସ୍ୱଚ୍ଛତା ଆଧାରିତ ନାଟକଟିଏ, ବହୁତ ଦିନ ହେଲା ଆମେ ଶୁଣିନାହୁଁ, ତେଣୁ ଅନୁରୋଧରେ ରଖିଲୁ ଅପା ଏଇ ନାଟକଟିକୁ ନିଶ୍ଚୟ ଶୁଣାଇବେ। ଇତି ରହୁଛୁ, ଶେଷରେ ଦୁଇ ଅପାଙ୍କୁ ପୁଣି ଥରେ ପ୍ରଣାମ।
1: ବାଃ, କି ସୁନ୍ଦର ଚିଠିଟିଏ ଦେଇଛ ପିଲାଏ। ପ୍ରଥମେ ତୁମମାନଙ୍କୁ ବି ଆମ ଦୁଇ ଅପାଙ୍କର ଅଶେଷ ଆଶୀର୍ବାଦ। ବହୁତ ସୁନ୍ଦର ତୁମମାନଙ୍କର ନାମ, ପୁଣି ତୁମ ଅନୁରୋଧ, ଭାରି ଭଲ ଲାଗିଲା ତୁମର ଚିଠି, ବହୁତ ଖୁସି ହେଲୁ। ତୁମେମାନେ ରବିବାର

0: ପିଲାଙ୍କ କାର୍ଯ୍ୟକ୍ରମ ସବୁ ଶୁଣୁଛ, ଗପ ଶୁଣୁଛ, ଗୀତ ଶୁଣୁଛ, ସଙ୍ଗୀତ ରୂପକ, କବିତା ଆଉ ନାଟକ ବି ଶୁଣୁଛ। ବହୁତ ସୁନ୍ଦର କଥା। ଆଉ ସେ ସବୁଥିରୁ ନୀତି ଶିକ୍ଷା ସବୁ ମଧ୍ୟ ଜାଣୁଛ। ଏସବୁ ନୀତି ଶିକ୍ଷାକୁ ମନେ ରଖି ଜୀବନରେ ବାଟ ଚାଲିବ, ଦେଖିବ ସବୁ ସମସ୍ୟାର ସମାଧାନ ହେଇଯିବ। ଆଉ ରହିଲା ତୁମମାନଙ୍କର ଧନ୍ୟବାଦ କଥା। ଏଇ ସଙ୍ଗେ ସଙ୍ଗେ ଭାରି ଖୁସିର ସହ ଦୁଇ ଅପା ଗ୍ରହଣ କଲୁ ହେଲା। ଆଉ ସ୍ୱଚ୍ଛତା ଆଧାରିତ ନାଟକଟିଏ ଶୁଣିବାକୁ ଇଚ୍ଛା କରିଛ, ବହୁତ ଭଲ କଥା। ପିଲାଟି ବେଳୁ ସ୍ୱଚ୍ଛତା ସମ୍ପର୍କରେ ଚିନ୍ତା କରୁଥିବାରୁ ତୁମମାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଆମ ଦୁଇ ଅପାଙ୍କ ତରଫରୁ। କେବଳ ବାହ୍ୟ ସ୍ୱଚ୍ଛତା ନୁହେଁ, ଅନ୍ତରର ସ୍ୱଚ୍ଛତା ପ୍ରତି ମଧ୍ୟ ଧ୍ୟାନ ଦେବ। ତେବେ ମନେ ରଖ ପିଲାଏ, ବାହାରେ ବିକ୍ରି ହେଉଥିବା ଖାଦ୍ୟ ଆଦୌ ଖାଇବନି, ତେବେ ସିନା ତୁମେ ସବୁ ସୁସ୍ଥ ରହିବ। ଆଉ ସୁସ୍ଥ ରହିବାକୁ ହେଲେ ଶରୀର ସୁସ୍ଥ ରହିବା ଦରକାର, ଆଉ ମସ୍ତିଷ୍କ ମଧ୍ୟ।
1: ଖାଲି କଣ ଏତିକିରେ ପିଲାଏ, ସୁସ୍ଥ ମସ୍ତିଷ୍କ ପାଇଁ ସ୍ୱଚ୍ଛ ମନ ବି ଦରକାର। ସ୍ୱଚ୍ଛତା ପ୍ରାୟ ଏକ ପବିତ୍ର ଗୁଣ, ଏହା ମଣିଷକୁ ଶୁଭ୍ର, ଶାନ୍ତ ଆଉ କର୍ମତତ୍ପର କରାଏ।
0: ହଁ ରେ ପିଲାଏ, ସ୍ୱଚ୍ଛତା ଆମ ଜୀବନରେ ଏକ ଧାରା, କିନ୍ତୁ ଆଜିର ସମାଜରେ ଏହାର ବିଡମ୍ବନା ଦେଖାଯାଉଛି। ଗାଁ ଗଣ୍ଡା ଠାରୁ ସହର ବଜାର ସବୁଠି କୁଢ କୁଢ ଅଳିଆ ଆବର୍ଜନା, ନାଳ ନର୍ଦ୍ଦମା ଖାଲ ଢିପ ସବୁଠି ବର୍ଜ୍ୟବସ୍ତୁର ପାହାଡ଼ ଓ ଅସ୍ୱାସ୍ଥ୍ୟକର ପରିବେଶ। ଏଥିପ୍ରତି ଜନସଚେତନତା ଆଣିବ କିଏ? ତମେ ମାନେ। ସ୍ୱଚ୍ଛତାକୁ ଜୀବନର ମନ୍ତ୍ର ରୂପେ ଗ୍ରହଣ କରି ସ୍ୱଚ୍ଛ ଭାରତ ଗଠନ କରିବ କିଏ? ତମେ ମାନେ ନୁହେଁ କି?
1: ହଁ ରେ ପିଲାଏ, ତମେ ମାନେ ପରା ଭବିଷ୍ୟତ ଭାରତର ନିର୍ମାତା। ତେଣୁ ପାଠ ପଢିବା ସହ ପରିବେଶକୁ ନିର୍ମଳ ରଖିବାକୁ ନିଜେ ଚେଷ୍ଟା କରିବ, ଆଉ ତା ସହିତ ଅନ୍ୟମାନଙ୍କୁ ମଧ୍ୟ ସ୍ୱଚ୍ଛ ରହିବାକୁ ପରାମର୍ଶ ଦେବ ହେଲା।
0: ତେବେ ଠିକ ଅଛି ପିଲାଏ, ଏଥର ତୁମମାନଙ୍କର ଅନୁରୋଧର ନାଟକଟି ଶୁଣିନିଅ, ମୂଳୁ ମାରିଲେ ଯିବ ସରି।
1: ପରିବେଷଣ କରୁଛନ୍ତି ଜଗବନ୍ଧୁ ନ୍ୟୁ ଗଭର୍ଣ୍ଣମେଣ୍ଟ ହାଇସ୍କୁଲର ପିଲାମାନେ।
0: ହଁ ରେ ପିଲାଏ, ନାଟକଟି ବହୁତ ସୁନ୍ଦର। ସାଧାରଣ ପରିବାରଟିଏ, ଘରକୁ ମାଲିକ ବଜାରରୁ ମାଛ ଧରି ଆସିଛନ୍ତି। ମାଛ ରଖୁ ରଖୁ କୁଆଡୁ କେଜାଣି ବିଲେଇଟି ଆସି ଝାମ୍ପି ନେଇଛି ମାଛକୁ। ବିଲେଇ ପୁଣି ପଡିଯାଇଛି କୁକୁର ହାବୁଡ଼ରେ, କୁକୁର ତାକୁ କି ଛାଡ଼େ, କାମୁଡ଼ି ଆମ୍ପୁଡ଼ି ମାରି ପକେଇଛି। ବାସ୍, ତାପରେ ତା ପରଦିନକୁ କଣ ସବୁ ହେଇଛି ଶୁଣ ଏଇ ନାଟକରୁ।
1: ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ଟିକି ସୁନିତା ହାସ୍ତା, ମା ସବିତା ବେହେରା, ମାଉସୀ ଦେଗେ ହାସ୍ତା, ପିଙ୍କି ମାଲ ମୁର୍ମୁ, ପିଙ୍କିର ମା ସୁନିତା ପାତ୍ର, ସୁରମା ଦେବୀ, କ୍ଷୀରମଣି ସିଂ।
0: ତେବେ ପିଲାଏ ଶୁଣ, ନାଟକ ମୂଳୁ ମାରିଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କଳି।
2: ପରୀକ୍ଷାଟା ଆସିଗଲାଣି ପରା, ମୁଁ ପରିବା ଦିଟା କାଟି ଦିଏ, ତୋ ବାପା ଏଇନେ ବଜାରରୁ ଆସିଯିବେ ଯେ।
3: ମତେ ନିଦ ଆସିଲାଣି ବୋଉ।
2: ଆଲୋ ରହ, ତୋ ବାପାକୁ ମାଛ ଆଣିବାକୁ କହିଛି, ମାଛ ଆଣିଲେ ଭାଜି ଦେବି, ପଖାଳ ମାଛ ଭଜା ଖାଇ ଶୋଇବୁ।
3: ବାପାଙ୍କୁ ଲମ୍ବା ଖାତା ଆଣିବାକୁ କହିଛୁ ତ, ଆଉ ସାଧା କାଗଜ ଦିଦିସ୍ତା।
2: ଖାତା ଆଣିବାକୁ ତ କହିଛି, ହେଲେ କାଗଜ କଥା କହିବାକୁ ଭୁଲି ଯାଇଥିଲୁ।
3: କାଗଜ ମୋ ନିହାତି ଦରକାର ବୋଉ।
2: ମୁଁ ତ କାଗଜ କଥା କହିବାକୁ ଭୁଲି ଯାଇଛି, ତୁ ଯାହା କହିବୁ କହ।
3: ଯାହା କହିବୁ କହ, ନୁହେ ଖାତା ନ କଲେ ସାର୍ ମତେ ଗାଳି ଦେବେ।
2: ହଉ ହେଲା, କାଲି ମନେ ପକେଇ ତୋ ବାପାକୁ କହିଦେବି, ତୋ ବାପା ନିଶ୍ଚୟ ଆଣିଦେବେ। ତୁ ଏଥର ପଢୁନୁ ପଢ।
3: ହଉ ମୁଁ ପଢିବି ଯେ, ହେଲେ ତତେ କେତେ ଥର କହିଲିଣି, ପରିବାକୁ ପ୍ରଥମେ ଭଲ କରି ଧୋଇବୁ, ତାପରେ କାଟିବୁ, କାଟି ସାରି ଧୋଇଲେ ତାର ଭିଟାମିନ ସବୁ ପାଣିରେ ମିଳେଇ ଯାଏ।
2: ତୁ ତ ଅନେକ ଥର କହିଲୁଣି, ହେଲେ ଅଭ୍ୟାସଟା ଏମିତି ହୋଇଯାଉଛି ଯେ ଏଇ ଭୁଲଟା ସବୁବେଳେ ଘଟୁଛି। ହଉ ହେଲା, ଏଥର ମୁଁ ପରିବାକୁ ପ୍ରଥମେ ଧୋଇବି, ତାପରେ କାଟିବି।
3: ଆହୁରି ଗୋଟେ କଥା, ଯେତେ କହିଲେ ବି ମାନୁନୁ।
2: କୋଉଟା କହନା?
3: ମନେ ପକା, ମୁଁ ସବୁବେଳେ ତତେ ସେଇ କଥାଟା କହୁଛି।
2: କାଇଁ? ମୋର ତ କିଛି ମନେ ପଡୁନି।
3: କହିଥିଲି ନା, ଖାଲି ପାଦରେ ବାହାରକୁ ଝାଡ଼େ ଯିବୁନି, ଆମ ଘର ପାଇଖାନାକୁ ଯିବୁ।
2: ତୁ ଯାହା କହ, ପାଇଖାନାକୁ ଝାଡ଼ା ଗଲେ ମତେ ଘର ଭିତରେ ଝାଡ଼ା ଗଲା ପରି ଲାଗେ। ଆଲୋ ଜାଣିଛୁ, ତୋହରି କଥା ମାନି କାଲି ପାଖରୁ ପରା ଆମ ପାଇଖାନାକୁ ଝାଡ଼ା ଯାଉଛି।
3: ମୋ ସୁନା ବୋଉ, ହେଲେ କହିଦେଉଛି, ସାଇର କେହି ଡାକିଲେ ପୁଣି ତାଙ୍କ ସାଙ୍ଗରେ ପଦାକୁ ଯିବୁନି। ସେମାନେ ତାଙ୍କର ନ ମାନିଲେ ନ ମାନନ୍ତୁ, ବାହାରେ କିଏ ଅନେଇଥିବ, ତାଙ୍କର ଲାଜ ଲଜା ବୋଲି କିଛି ନାଇଛି। ବୁଝିଲୁ ବୋଉ, ପାଇଖାନାରେ ଝାଡ଼ା ଗଲେ ବହୁତ ରୋଗରୁ ରକ୍ଷା ମିଳିଥାଏ।
2: ଗଲୁ ଗଲୁ, ତୋ ବାପା ଆସିଲେ ନା କିସ? କବାଟଟା ଖୋଲ।
3: ଯାଉଛି ବୋଉ, କବାଟଟା ଖୋଲିଦେବି।

0: ଆସି ଯାଆନ୍ତି।
1: ଏ ଟିକି ନେ ମାଛର, ତୋ ବାପା ଆସିବାକୁ ଡେରି ହବ। ମୋ ନାତିଆ ହାତରେ ବଜାରରୁ ମାଛ ଦେଇ ପଠେଇଛନ୍ତି। ନେ ନେ ରଖିବୁ,
0: ଆସକ ଭିତରକୁ। ବୋଉ ମାଛ କେଇଠି ରଖିବି?
2: ସେ ହାଣ୍ଡସଡ ପାଖରେ ରଖିଦେ, ମୁଁ ଯାଉଛି ଯେ।
1: ଦେଖିବ ଗୋ, ସେ ଉଲିଆ ବିଲେଇଟା ଯାହା ହଉଛି ନା ନେଇ ପଳେଇବ।
0: ସେଇଟା ତ ଆମ ଦି ଘରେ ବାଦ ନଗେଇଛି, କିଛି ରଖେଇ ଦଉନି। ଭଲ କି ନ ଘଡ଼େଇଲେ ସବୁରେ ମୁହଁ ମାରି ଦଉଛି।
1: ଦେଖୁଛ ନା ବରଷାଟା କେମିତି ଦି ମୁହଁ ଢାଳୁଛି। ଆଜି ସଞ୍ଜରେ ଟିକେ ପଦାକୁ ଯାଇ ହେଲା ନାହିଁ, ରାତିକି ଯଦି ମାଣ୍ଡିବ ମୋର ସେଇ ଚିନ୍ତା।
3: ଆମ ପାଇଖାନାକୁ ଯାଉନା।
1: ଆଲୋ, ଟାଉନ ଲୋକ ସିନା ପାଇଖାନାକୁ ଯାଆନ୍ତି, ଆମର ତ ପଦାରେ ଅଭ୍ୟାସ।
3: ରାତିରେ ପଦାକୁ ଯିବ ଯଦି ସାପ କାମୁଡ଼ିଲା?
1: ଏଲୋ, ଅତରେ ଛିଆ ନାଗିନେ ସାପ ନା ବାଘ ବା।
0: ନାଇଁ ଗୋ, ଘରେ ପାଇଖାନାଟା ଥିଲେ ସବୁଠୁ ସୁବିଧା। ଆଗ କଥା କି ସବୁବେଳେ ଧରିକି ବସିନେ ହବ?
1: ଦେଖିଲ ସେ ଦୋସା ଦିଏ ବିଲେଇ ଏଇ ରକମର କରୁଛି।
0: ଦେଖା ନା, ମୁଁ ଦେଖେ ସେ କୁଆଡେ ନେଇକି ଗଲା।
3: ବୋଉ, ସେ ଠେଙ୍ଗାଟା କାହିଁକି ନା, ମୁଁ ତାକୁ ଆଜି ପିଟି ପିଟି ମାରିଦେବି।
0: ତୁ ଆଲୋଟା ଦେଖା, ମୁଁ ତାକୁ ଦେଖେ ସେ କୁଆଡେ ନେଇକି ଗଲା।
1: ଦେଖଲ, ଜରି ଭିତରେ ମାଛ ଥିଲା, ଏଇଠି କୋଉଠି ପକେଇ ଥିବ? ଏ ମେଘରେ କୋଉଠି ବାହାରି ହଉଛି କି? ଏଇ ବେଳେ ସେ କାଳିଆ କୁକୁରଟା ଥାନ୍ତା କି, ତାକୁ ଧରନ୍ତା। ହେଇ ହେଇ ହେଇ କାଳିଆ କୁକୁର, ଖା ଖା ଖା, ତାକୁ ଦୋସା ଦିଏ ବିଲେଇକୁ ଖା।
0: ଆସ ନା ଗୋ, ଦେଖିବା କୋଉଠି ନେଇ ପକେଇଲା। ତା ବାପା ଆସିଲେ ଯେ ମତେ ଏଇନା କିସ କହିବେ?
3: କିସ କହିବେ, ସେ ବିଲେଇଟା ତ ସେଇ ରକମର କରୁ।
0: ତୁ ଟର୍ଚ୍ଚଟା ପକା ନା, ମୁଁ ଦେଖେ ସେ ଦେଖା ଯାଉଛି କି ନାହିଁ।
3: ବୋଉ ବୋଉ, ହେଇ ଦେଖେ ବିଲେଇ ସେଇଠି ପଡିଛି, ତାଙ୍କ କାଳିଆ କୁକୁର ବିଲେଇଟାକୁ ଝୁଳି ପକେଇଛି।
1: ଆଲୋ, ବଞ୍ଚିଛି ନା ମରିଛି?
0: ସେ ମାଛ ନେଇକରି ଗଲା ବେଳେ କାଳିଆ ହାବଡ଼ରେ ପଡିଛି, ସେ ତାର ବେକଟାକୁ କାମୁଡ଼ି ଦେଇଛି, ଆଉ କି ବଞ୍ଚି ଥିବ?
3: ହଁ ବୋଉ, ସେଇଟା ମରି ଯାଇଛି।
0: ମାଛ ଯାଉ ପଛକେ, କଳଙ୍କଟା ଗଲା।
1: କଳଙ୍କଟା ଗଲା ସିନା, ଘର ଆଗରେ ମଲା ବିଲେଇଟା ଯେ ପଡିଲା, ସକାଳକୁ ପଚି ଗନ୍ଧେଇ ବୋଲ।
0: ତା ବାପା ଆସନ୍ତୁ ଯାହା କରିବେ, ମୁଁ ତା ପାଖକୁ ଜମା ଯିବିନି।
1: ସିଏ ଆସିବାକୁ କେତେ ରାତି ହବ, କିସ କରିବ? ଏଟାକୁ ନ ହଟେଇଲେ ସକାଳକୁ କୁଆ ମାନେ ଆସିକରି ଏଞ୍ଚାରି ଗୁଟା କରିବେ, ଆମେ ବି ରହିପାରିବାନି।
0: ସିଏ ଆସନ୍ତୁ ତାଙ୍କର ଯାହା କରିବେ।
3: ବାପା ଆସିଲେ ରାଗି ହେବେ, ବିରାଡି ନା ଫିରାଡି କିଛି ବୁଝିବେନି।
1: ଟିକି ଗଲୁ ଗୋଟେ ପଲିଥିନ ଆଣିବୁ, ମୁଁ ତା ଗୋଡ଼ ଧରି ତାଙ୍କ ବାଡିକୁ ପକାଇ ଦିଏ। କଥାରେ କହିଛି ପରା, ଆପେ ବଞ୍ଚିଲେ ବାପ ନା, ସେମାନେ ମୋଟେ ଜାଣିପାରିବେନି।
0: କିଏ ଜାଣି, ତାଙ୍କର ଗାଡି ଦେବେ ନା କିସ?
1: ଆଲୋ, ଏତେ ରାତିରେ କିଏ ଜାଣିବ? ଯେମିତି ହଉ ଏଠୁ ଫିଙ୍ଗି ଦେଲେ ହେଲା।
3: ଏଇଟା ପଲିଥିନ।
1: ଟିକି ମା, ତମେ ମତେ ଲାଇଟ୍ ଦେଖାଅ, ମୁଁ ତା ବ୍ୟବସ୍ଥା କରୁଛି।
0: ଚାଲ, ନହେଲେ ସକାଳକୁ ଝାମେଲା।

0: କିଟା ଏମିତି ଗନ୍ଧ ହଉଛି, କୋଉଠି ମୂଷା ମରିଛି କି କେ ଜାଣି, ନା ତ କିଛି ଜଣା ପଡୁ ନାହିଁ ତ।
1: ମା, ଏ ମା,
2: କି ରେ ପିଙ୍କି,
1: କିସ ହେଲା ଏମିତି ଡାକ ପକଉଛୁ ଯେ?
0: କିଟା ଗୋଟେ ଭାରି ଗନ୍ଧ ହଉଛି।
1: ଆଲୋ, ଗନ୍ଧ ହଉଛି ନୁହେଁ, ଆଗକୁ ଆହୁରି ଗନ୍ଧ କରିବ, କେମିତି ରହିବା କେ ଜାଣି।
0: କିଟା ଗନ୍ଧ ହଉଛି ଯେ?
1: ମୁଁ ବାଡ଼ିକୁ ଫୁଲ ତୋଳିତେ ଯାଇଥିଲି ଯେ, ସେଠି ସେ ଉଲେଇ ବିଲେଇଟା ମରିକି ପଡିଛି, ସେଇଟା ଗନ୍ଧ କରୁଛି।
0: ମୁଁ ଆଉ ଏ ଘର ରହିପାରିବିନି କହିଦଉଛି, ବହୁତ ଗନ୍ଧେଇବ। ଏ ମା, ଚାଲ ବିଲେଇଟା ଉପରେ ସେଣ୍ଟ ବୋତଲଟା ଢାଳି ଦେଇ ଆସିବା, ଗନ୍ଧ ଆଉ ଜଣା ପଡ଼ିବନି।
1: ହ୍ୟାଲୋ ହୁଣ୍ଡି, ସେଣ୍ଟ ବୋତଲ ଢାଳିଲେ କି ସେ ପଚା ଗନ୍ଧ ଯିବ? ମୁଁ ଜାଣେ ପରା, ଏଇଟା ସେଇ ଟିକି ମାର କାମ, ବିଲେଇ ମାରି ଆମ ବାଡ଼ିକୁ ପକେଇ ଦେଇଛନ୍ତି।
0: କିଛି ପଚାରିବା ଦରକାର ନାହିଁ, ସିଏ ଯେମିତି କରିଛନ୍ତି ଆମେ ବି ସେମିତି କରିବା, ଯେମିତି ହଉ କଷ୍ଟେ ମଷ୍ଟେ ତାକୁ ନେଇ ତାଙ୍କରି ବାଡ଼ିରେ ପକେଇ ଦେବା।
1: ହଉ ଚାଲ ତାଙ୍କ ବାଡ଼ିରେ ପକେଇ ଦେବା, ସେମାନେ ପକେଇ ପାରିଲେ ଆମେ ବି ପକେଇ ଦେବା, ଦେଖିବା କିଏ କଣ କରୁଛି।
3: ଭାରି ତ ସାହସ ହେଲ, ପକାଅ ନା କେମିତି ପକେଇବ ଆମ ବାଡ଼ିରେ, ମୋଲା ବିଲେଇଟା ତୁମ ବାଡ଼ିରେ ପଡିଛି, ତୁମେ ତା ବ୍ୟବସ୍ଥା ନ

0: ଜଗି ରଖି ଚଳିବ, ଠିକ୍ ସମୟରେ ସବୁ ଠିକ୍ଠାକ୍ କାମ କରିବ। ସକାଳୁ ଉଠି ନିତ୍ୟକର୍ମ ସାରି ବ୍ୟାୟାମ, ଯୋଗ, ପ୍ରାଣାୟାମ ଏସବୁ ପ୍ରତିଦିନ କରିବ। ଆମ ଶରୀର ହେଉଛି ପରା ରୋଗର ଗନ୍ତାଘର, ତେବେ ରୋଗରୁ ମୁକ୍ତି ପାଇବାକୁ ହେଲେ ଶରୀରକୁ ଫିଟ୍ ରଖିବାକୁ ପଡ଼ିବ। ସକାଳୁ ଉଠି ଯୋଗ, ବ୍ୟାୟାମ, ପ୍ରାଣାୟାମ ସବୁ କଲେ ଶରୀର ଫିଟ୍ ରହିବ, ସତେଜ ରହିବ, ସବୁ କାମ କରିବାକୁ ମନ ବଳିବ, ଚଳଚଞ୍ଚଳ ଲାଗିବ, ପାଠ ପଢ଼ିବାକୁ ଇଚ୍ଛା ହେବ, ପୁଣି ସ୍ମରଣ ଶକ୍ତି ବଢ଼ିବ, ପ୍ରତିଯୋଗୀ ମନୋଭାବ ଆସିବ, ସହଯୋଗୀ ମନୋଭାବ ମଧ୍ୟ ଆସିବ, ଆଉ ମନରେ ସମସ୍ତଙ୍କ ପ୍ରତି ଭଲ ଭାବନା ଆସିବ।
1: ଖାଲି କଣ ସେତିକିରେ ପିଲାଏ, ଆହୁରି ସୌନ୍ଦର୍ଯ୍ୟାନୁଭୂତି ମଧ୍ୟ ଆସିବ। ଗଛ ଲଗେଇବାକୁ ଇଚ୍ଛା ହେବ, ସୁନ୍ଦର ସୁନ୍ଦର ଫୁଲ ଗଛ ସବୁ ଲଗାଇ ଘର ଚାରିପାଖକୁ ସୁନ୍ଦର ଆଉ ସଫା ରଖିବ। ମନ ସୁନ୍ଦର ହେଲେ ସିନା ସବୁ ସୁନ୍ଦର ହେବ ରେ ପିଲାଏ, ସବୁ କିଛି ସୁନ୍ଦର ଲାଗିବ ତମମାନଙ୍କୁ, ଆଉ ତମେ ସବୁ ଭଲ ପିଲା ହୋଇଯିବ ହେଲା।

0: ତେବେ ପିଲାଏ ଏଥର ସମୟ ହେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ତେବେ ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ ସବୁ କେମିତି ଲାଗିଲା ମତାମତ ଜଣାଇ ଚିଠି ଦେବ। ଆମକୁ ଚିଠି ଲେଖିବାର ଠିକଣା
1: କିଶୋରସର ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନକୋଡ 7577002।
0: ତେବେ ଆଜି ପାଇଁ ଏଇଠି ରହୁଛୁ ପିଲାଏ, ପୁଣି କଥା ହେବା
1: ଆସନ୍ତା ରବିବାର ଠିକ ସକାଳ 7:25ରେ। ଆମେ ଦୁଇ ଅପା, ମୁଁ ବୀଣାପାଣି ସିଂ
0: ଆଉ ମୁଁ ନିବେଦିତା ବାରିକ।

ଏଇଠି ଶେଷ କରୁଛୁ କିଶୋର ସ୍ୱର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କଲେ ବୀଣାପାଣି ସିଂ ଏବଂ ନିବେଦିତା ବାରିକ। ପ୍ରଯୋଜନା କରିଥିଲେ ଏମ୍ ନାଗଭୂଷଣ ମାଝି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଶ୍ରୋତାବନ୍ଧୁ ଆକାଶବାଣୀ ବାରିପଦା କେନ୍ଦ୍ରରୁ, ପ୍ରଚାରିତ ହେଉଛି 102.9 MHz FM ବ୍ୟାଣ୍ଡ ଯୋଗେ। ଆଧୁନିକ ଗୀତଟିଏ ଶୁଣନ୍ତୁ, ଗାଇଛନ୍ତି ଶିଳ୍ପୀ ଶ୍ରୀକାନ୍ତ ଦାସ। ଗୀତ ରଚନା ନିଜସ୍ୱ।

ନିଜ ରଚନାରୁ ଆଧୁନିକ ଗୀତଟିଏ ଗାଇଥିଲେ ଶିଳ୍ପୀ ଶ୍ରୀକାନ୍ତ ଦାସ, ଆକାଶବାଣୀ ବାରିପଦା। ସମୟ ସକାଳ 8ଟା ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ବନ୍ଧୁ, ଆପଣମାନଙ୍କ ଅନୁରୋଧକୁ ନେଇ ଆକାଶବାଣୀ ବାରିପଦାର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ ସମସ୍ତଙ୍କୁ ସ୍ୱାଗତ କରୁଛି ମୁଁ ଅଶୋକ ଦତ୍ତ। ନମସ୍କାର, ଆସନ୍ତୁ କଥା ହେବା ଓ ଅନୁରୋଧର ଗୀତ ଶୁଣିବା। ହ୍ୟାଲୋ
1: ସାର୍, ନମସ୍କାର।
0: ନମସ୍କାର,
1: ମୁଁ ପୁରେନ୍ଦ୍ର ସିଂ କହୁଛି ସାର୍, ସାନକୁଚିଆ ମାନେ ଟାୱାରକୁଣ୍ଡା ବ୍ଲକ।
0: ଆଚ୍ଛା ପୁରେନ୍ଦ୍ର ଭାଇ, ଆପଣ ବାହାରେ ଅଛନ୍ତି କି?
1: ମୁଗ ବିଲରେ ଅଛି ସାର୍।
0: ମୁଗ ତୋଳୁଛନ୍ତି? ସେଠି ଯୋଉ ସେ ପବନ ଯେଆଡୁ ଆସୁଛି ଆପଣ ସେପଟକୁ ପଛ କରିକି ବସିବେ। ମୁଗ ବିଲରେ ବସିଛନ୍ତି ମାନେ ମୁଗ କଣ ତୋଳିବା ପାଇଁ ହେଇଗଲାନି? ପାଚିକି ପୁରା କଳା ପଡି ଯାଇଛି ନା ସେ ଗ୍ରୀନ ଅଛି, ସବୁଜ ଅଛି? ତେବେ ଆପଣ କଣ କରୁଛନ୍ତି? ସେ ଯୋଉ ପାଚିକି କଳା ପଡି ଯାଇଛି ସେ କଳା ମୁଗ ଗୁଡିକ ତୋଳୁଛନ୍ତି? କେତେବେଳେ ତୋଳା ଆରମ୍ଭ କଲେନି ଆପଣ? ମାନେ ସକାଳଠୁ ତୋଳୁଛନ୍ତି? ଆପଣ କେତେ ମୁଗ ତୋଳିଲେନି ତଥାପି ଆପଣଙ୍କର ପାଚିଲା ପରେ ଆପଣଙ୍କ କେୟାର କେତେ ମୁଗ ତୋଳିଲେନି? ଆଚ୍ଛା ଆପଣ କେତେ ଏକର ଚାଷ କରିଛନ୍ତି ମୁଗ ଚାଷ? ଭାବୁଛନ୍ତି କେତେ ପାଇବେ? କ୍ଷତି ନ ହୁଏ ଯେମିତିକି କୁଆପଥର ମାଡ଼ ନ ହବ ବା ସେମିତି ଯଦି ନ ହୁଏ ଆପଣଙ୍କର ନର୍ମାଲ ରହିଲେ ଆପଣଙ୍କର କେତେ ଏ ବର୍ଷ ମୁଗ ପାଇବେ ଭାବୁଛନ୍ତି ଆପଣ? ଆଚ୍ଛା କୁହନ୍ତୁ ତେବେ କଣ ଶୁଣେଇବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ଆଜି ସାର୍ ଓଡ଼ିଆ ଚଳଚ୍ଚିତ୍ର ଚଳଚ୍ଚିତ୍ର ଗୀତ ଶୁଣିବା ପାଇଁ ଚାହୁଁଛି। ଗୀତଟା ହେଉଛି
0: ପୁରେନ୍ଦ୍ର ଭାଇ, ଏଇ ଯୋଉ ଗୀତଟି ଆପଣ ଅନୁରୋଧ କଲେ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି, କାହା ପାଇଁ ଗୀତଟା ଭାବିଲେ?
1: ଏଇ ଆକାଶବାଣୀ ବାରିପଦା ଶୁଣିଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀ ମାନଙ୍କ ପାଇଁ ସିଂରାଏ ମୁର୍ମୁ, ଅଜିତ ମୁର୍ମୁ, କବିତା ସିଂ, ରାସମଣି ସିଂ, ମହେନ୍ଦ୍ର ସିଂ, ଆରତୀ କିସ୍କ।

0: ଗୋବିନ୍ଦ ମିଶ୍ର ସୁଲେଖା ଝାରସୁଗୁଡା ଆଜ୍ଞା।
1: ଆଚ୍ଛା ଝାରସୁଗୁଡା ଜିଲ୍ଲାର
0: ଆଜ୍ଞା।
1: ଦୋଳ ଗୋବିନ୍ଦ ଭାଇ କହୁଛନ୍ତି?
0: ଦୋଳ ଗୋବିନ୍ଦ ମିଶ୍ର ଆଜ୍ଞା।
1: ହଁ ଦୋଳ ଗୋବିନ୍ଦ ଭାଇ କେମିତି ଅଛନ୍ତି ଆପଣ?
0: ଭଲ ଅଛି ଆଜ୍ଞା। ଆପଣ ମାନେ କେନ୍ତା ଅଛନ୍ ଆଜ୍ଞା? ବହୁତ ଦିନ ପରେ ମୁଁ ଆପଣଙ୍କର ତ ବାରିପଦା ପ୍ରୋଗ୍ରାମଟା ଶୁଣୁଛି ଆଜ୍ଞା। ମୁଁ ଆପଣଙ୍କର ନମ୍ବରଟା ନେଇ ପାଉଥିଲି।
1: ଝାରସୁଗୁଡା ଅଞ୍ଚଳରେ ଆପଣଙ୍କର ପରିବେଶ କେମିତି? ଆପଣ ମାନେ କେମିତି ଅଛନ୍ତି?
0: ପରିବେଶ ଆଜ୍ଞା ଠିକ ଅଛି ଆଜ୍ଞା। ଆମର ତ ଚାରିଆଡେ ଜଙ୍ଗଲ ଅଛି ଆଜ୍ଞା। ଜଙ୍ଗଲ ଥିବା ଯାଗି ଟିକେ ଗରମ ଟିକେ ମାନେ ରକ୍ଷା ଅଛି।
1: ହଁ
0: କାଲି ଟିକେ ଆଜ୍ଞା ବର୍ଷା ହେଲା ଟିକେ, କାଲି 2 ଘଣ୍ଟା ଆଜ୍ଞା ବର୍ଷା ହେଲା।
1: ଆଚ୍ଛା
0: ଟିକେ ଜଙ୍ଗଲ ଥିବା ଲାଗି ଟିକେ ଗରମ ଟିକେ କମ ଜଣା ପଡୁଛି।
1: ନିଶ୍ଚିତ ଭାବରେ ଆମେ ଜଙ୍ଗଲ ଆହୁରି ସୃଷ୍ଟି କରିବା, କେମିତି ଆମର ପରିବେଶ ଭଲ ରହିବ, ଶାନ୍ତ ରହିବ ଏବଂ ଗରମର ପରିମାଣ କମ୍ ରହିବ। କେବଳ ଝାରସୁଗୁଡ଼ାରେ ନୁହଁ, ସାରା ଭାରତବର୍ଷରେ, ସାରା ପୃଥିବୀରେ ସମସ୍ତେ ନିଶ୍ଚିତ ଭାବରେ ଆମେ ଜଙ୍ଗଲ ଆହୁରି ସୃଷ୍ଟି କରିବା, ଗଛ ଲଗାଇବା। ଆଚ୍ଛା ଆପଣ କ'ଣ କରନ୍ତି?
0: ଆଜ୍ଞା ମୁଁ ଆଜ୍ଞା ପ୍ରଥମେ ରାଇସ୍ ମିଲ୍ରେ କାମ କରୁଥିଲି ଆଜ୍ଞା। ଏଇଟା ଗୋଟେ ବର୍ଷ ହେଲା।

0: କାମ ଛାଡି ଦେଇଛି, ଛାଡ଼ବାଟା ଏତେ ସମସ୍ୟା ଯେ ଏବେ ପଣ୍ଡିତ କାମ କରୁଛୁ ଆଉ। ବାପା କହୁଥିଲେ କି ଯେ ବାବୁ ତୁମେ ଏଖେନ୍ ପାରୁଛ କର କହିକିରି।
1: ତେବେ ଆପଣ ନିଜ ବୃତ୍ତିକୁ, ନିଜର କୌଳିକ ବୃତ୍ତିକୁ ଫେରି ଆସିଲେ,
0: ଆଜ୍ଞା
1: ବହୁତ ଭଲ କଥା। କୁହନ୍ତୁ ତେବେ ଦଳ ଗୋବିନ୍ଦ ଭାଇ କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦ କାର୍ଯ୍ୟକ୍ରମରୁ।
0: 10 ଲକ୍ଷ ଫିଲ୍ମ ର ତୁମ ଗରିବି କି ଶୁଣେ ଓ ତୁମାରି ଶୁଣେଗା।
1: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
0: ବିଶେଷ କରି ଯେହେତୁ ଆପଣ ପହିଲା ମୋର କଲ୍ ଉଠେଇଛନ୍ତି ଆଜ୍ଞା, ବାରିପଦାର ମାନେ ଆପଣଙ୍କୁ ଆଉ ଯେତିକି ବି ଆଜ୍ଞା କର୍ମଚାରୀ ଅଛନ୍ତି, ଯାହା ମାଧ୍ୟମରେ ଆମେ ବାରିପଦା ଉପରେ ଆମେ ଶୁଣିପାରୁଛୁ ସମସ୍ତଙ୍କୁ ଆଜ୍ଞା, ଆଉ ଯେତିକି ବି ଶ୍ରୋତା ବନ୍ଧୁ ଶୁଣୁଛନ୍ ସମସ୍ତଙ୍କୁ। ଆଉ ମୋର ଗୋଟେ ଦାଦାଟେ ଅଛନ୍ ମୁରଲୀ ପ୍ରସାଦ କର, ଆଉ ଗୋଟେ ଦାଦା ଅଛନ୍ ବିହାରୀ ଲାଲ ଭୋଇ, ସେ ବଲାଙ୍ଗୀର ଡିଷ୍ଟ୍ରିକ୍ଟ ର। ମୋର ସଲା ପ୍ରଶାନ୍ତ କୁମାର ଦାସ, ମୋର ଭାଇ ପୂର୍ଣ୍ଣଚନ୍ଦ୍ର ମିଶ୍ର, ମୋର ମ୍ୟାଡମ୍ ଦୀପାଞ୍ଜଳି ମିଶ୍ର, ଆଉ ସମସ୍ତଙ୍କୁ ଏଇ ଗୀତ ଶୁଣେଇ ଦେବେ ଆଜ୍ଞା।
1: ନିଶ୍ଚିତ ଭାବରେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
0: ଠିକ୍ ଅଛି ଆଜ୍ଞା, ନମସ୍କାର।

0: ଭଲ ବାରିପଦା ସାର୍ ନମସ୍କାର, ମୁଁ ପାଇକ ବସାରୁ କହୁଥିଲି, ଅନିଲ ବେହେରା।
1: ନମସ୍କାର ଅନିଲ ଭାଇ, କେମିତି ଅଛନ୍ତି ପାଇକ ବସା ଗାଁରେ?
0: ବହୁତ ଭଲ ଅଛି ସାର।
1: ଏବେ କଣ ସବୁ ଚାଲିଛି, ଆପଣଙ୍କର କଣ ସବୁ କାମ କରୁଛନ୍ତି?
0: ମୋର ପଢା ପଢି ସରିଗଲା, +3 ଫାଇନାଲ ଇୟର ବାଲେଶ୍ୱର ଗୁରୁ ହରେକୃଷ୍ଣ ବେହେରା ସଙ୍ଗୀତ ମହାବିଦ୍ୟାଳୟ କଲେଜରେ +3 ପାସ୍ ଆଉଟ ଏଇ ବର୍ଷ ହେଇଯାଇଛି।
1: ଆଚ୍ଛା, ତେବେ ଆପଣ ସଙ୍ଗୀତରେ ସ୍ନାତକ ହାସଲ କରିଛନ୍ତି?
0: ଆଜ୍ଞା, ହିନ୍ଦୁସ୍ତାନୀ ଭୋକାଲ ଶାସ୍ତ୍ରୀୟ ସଙ୍ଗୀତରେ ଆଗ୍ରହ କରିଛି।
1: ଆଚ୍ଛା, କଣ ସବୁ ଶିଖିଛନ୍ତି? ସବୁ ତ ଶୁଣେଇ ପାରିବେନି, ତେଣୁ ଯାହା ଟିକେ ଦୁଇ ଧାଡି ହେଲେ ବି ଶୁଣନ୍ତୁ।
0: ଆଜ୍ଞା, କାଠି ରାଗର ଟିକେ ଚଳନ୍ତା କରିବି।

0: ଆପଣଙ୍କର ସାଧନା ଜାରି ରଖନ୍ତୁ, ଆପଣଙ୍କର ଶିକ୍ଷା ମଧ୍ୟ ଜାରି ରଖନ୍ତୁ। ଆମେ ଆଶା କରୁଛୁ ଯେ ଆପଣ ଜଣେ ବଡ଼ ସଙ୍ଗୀତଜ୍ଞ ହେଇକି ବାହାରିବେ ନିଶ୍ଚିତ ଭାବରେ। ଆପଣଙ୍କର ସାଧନା ଆହୁରି ଜାରି ରଖନ୍ତୁ। କ'ଣ ପ୍ଲାନ୍ କରିଛନ୍ତି ଆପଣ ଆଗକୁ, ଆହୁରି ପଢିବା ପାଇଁ ଯୋଜନା କରିଛନ୍ତି ନା କ'ଣ ସବୁ କରିବା ପାଇଁ ଭାବିଛନ୍ତି?
1: ସଙ୍ଗୀତ ମହାବିଦ୍ୟାଳୟ କଲେଜରେ ମୁଁ ପିଜି କରିବା ପାଇଁ ଚେଷ୍ଟା କରୁଛି।
0: ଆଚ୍ଛା,
1: ପିଜି କରିକି ତାପରେ ଗୋଟେ ଭଲ ମ୍ୟୁଜିକ୍ ଟିଚର ହେବା ପାଇଁ ମୁଁ ଚେଷ୍ଟା କରୁଛି।
0: ବହୁତ ବହୁତ ଧନ୍ୟବାଦ। କୁହନ୍ତୁ ତେବେ କ'ଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ?

0: କୁହନ୍ତୁ ତେବେ ଏ ଯୋଉ କ୍ରିମିନାଲ ଚଳଚ୍ଚିତ୍ରର ଗୀତ ଆପଣ ଅନୁରୋଧ କଲେ ଉତ୍ସର୍ଗ କରିବା ପାଇଁ ଚାହାନ୍ତି ଯଦି କାହାକୁ କରନ୍ତୁ।
1: ଶୁଣେଇବାକୁ ଚାହୁଁଛି ଆମର ସ୍ୱର୍ଣ୍ଣଲତା ବେହେରା, ଆମର ବଡ ଭାଇ ଜଣେ ଗୋବିନ୍ଦ ବେହେରା, ସାଙ୍ଗସାଥି ରଞ୍ଜନ କୁମାର ନାୟକ ଆଉ କମଲ ହେମ୍ରମ ସ୍କୁଲରେ ଯୋଉ ବାରିପଦା ବ୍ଲାଇଣ୍ଡ ସ୍କୁଲରେ ସାର୍ ଅଛନ୍ତି କେ ନାରାୟଣ ପାତ୍ର ସାର୍ଙ୍କୁ ଶୁଣେଇବା ପାଇଁ ଚାହୁଁଛି, ଆଉ ଆମର ମନୋରଞ୍ଜନ ସାର୍ଙ୍କୁ ଶୁଣେଇବା ପାଇଁ ଚାହୁଁଛି, ଏମିତି ଅନେକ ସାଥୀ ସକଳଙ୍କୁ ସମସ୍ତଙ୍କୁ ଆମର ବାପା ମା।
0: ଠିକ ଅଛି ତେବେ ଅନିଲ ଭାଇ, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଆଜ୍ଞା ଧନ୍ୟବାଦ ସାର।

0: ନମସ୍କାର।
1: କଳା ଗାଁରୁ ସୀମା ପଟେଲ କହୁଥିଲି।
0: ଆଚ୍ଛା, କୋଉ ଜିଲ୍ଲା?
1: ବଲାଙ୍ଗୀର।
0: ଆଚ୍ଛା, ସୀମା ଭଉଣୀ କଣ କରନ୍ତି?
1: ଆଜ୍ଞା, ମୁଁ ହାଉସ ୱାଇଫ ଅଛି।
0: ଆଚ୍ଛା, ହାଉସ ୱାଇଫ ଅଛନ୍ତି। ଆଜି କଣ ସବୁ ରୋଷେଇ କରିଥିଲେ ଆପଣ?
1: ଆଜି ରୋଷେଇ ପଖାଳ ଭାତ ହେଉଥିଲା।
0: ଆଚ୍ଛା,
1: ଦହି ପଖାଳ ଆଉ ଆଳୁ ଭର୍ତ୍ତା ଆଉ ବଡି ଚୁରା।
0: ଆଚ୍ଛା,
1: ଆଉ ଏବେ ତ ଆମ୍ବ ମିଳୁଛି।
0: ଆଚ୍ଛା, ତେବେ ଓଡ଼ିଆ ମାନଙ୍କର ଖାଦ୍ୟ ତିଆରି କରିଛନ୍ତି ଆପଣ ଓଡ଼ିଆ ଆଣି ସାଜିକି? ଆଉ ଦିନର ଖାଦ୍ୟ ତ ଗଲା, ଆପଣ କହିଲେ ରାତିରେ କଣ ସବୁ ରୋଷେଇ କରିବାର ଯୋଜନା ରଖିଛନ୍ତି?
1: ରାତି ଆଜ୍ଞା ଆମେ ତ ରୁଟି ଖାଉ, କାହିଁକି ମୋ ସ୍ୱାମୀଙ୍କର ବହୁତ ପସନ୍ଦ ରୁଟି।
0: ଆଚ୍ଛା, ତେବେ ଏମିତି ଚାଲିଛି ଆପଣଙ୍କର ସଂସାର, କୁହନ୍ତୁ ତେବେ ସୀମା ଭଉଣୀ କଣ ଶୁଣେଇବା ଆପଣଙ୍କୁ ହେଲବାରିପଦା କାର୍ଯ୍ୟକ୍ରମରୁ?
1: ଆଜି ଆଜି ମୋ ଝିଅର ପସନ୍ଦର ଗୀତ ଶୁଣିବା ପାଇଁ ଚାହୁଁଛି।
0: ଆଚ୍ଛା,
1: ତାକୁ ଡେଡିକେଟ୍ କରିବାକୁ ଚାହୁଁଛି।
0: କୋଉ ଚଳଚ୍ଚିତ୍ରର ଗୀତ ଶୁଣିବା ପାଇଁ ଚାହାନ୍ତି କୁହନ୍ତୁ?
1: ତାକୁ ସେତେବେଳେ ଗାଇ ଦେଉଥିଲି, ମୋ ସ୍ୱାମୀ ଆଉ ମୁଁ ବହୁତ ଗାଇ ଦେଉଥିଲୁ, ତ ସେ ଗୀତ ଶୁଣିବାକୁ ଚାହୁଁଛି।
0: ଆଚ୍ଛା, ଗୀତଟି
1: ମୁଁ ଆସୁର ତାରା। ହଁ, ସେ ଛୋଟ ପିଲା ତ ବହୁତ କାନ୍ଦେ, ଆଉ ସେ ଗୀତ ଶୁଣିଲେ ସେ ପୁରା ଶୋଇପଡ଼େ।
0: ଆଚ୍ଛା, ତୁ ମୋ ଆଖିର ତାରା,
1: ସେ ଗୀତ ଗୋଟିଏ ମୋତେ ମୋ ଗୋଟିଏ,
0: ସେ ଟାଇଟଲ ଟାଇଟଲ ସଙ୍ଗ।
1: ହଁ,
0: ଆପଣ ଆପଣଙ୍କ ଝିଅ
1: ସ୍ୱସ୍ତିକା ପୁତେଲ,
0: ଆପଣଙ୍କର ଝିଅଙ୍କୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି ଗୀତଟି, ଆଉ କାହାରି ନାମ ନେବା ପାଇଁ ଚାହାନ୍ତି କି?
1: ନା, ଭୋଳାଶଙ୍କର ପୁତେଲ, ସୁଦଲ କୁମାର ସାହୁ, ଜୟନ୍ତୀ ବିଜେପୁର।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
1: ଆଜ୍ଞା।

0: ଖସଡ଼ା ବିମାରୁ କହୁଛେ ନିନା ମିଶ୍ର।
1: ନିନା ଭଉଣୀ କଣ କରନ୍ତି ଆପଣ?
0: ଆଜ୍ଞା ମୁଁ ହାଉସ ୱାଇଫ ଅଛି।
1: ଆଚ୍ଛା, ଆପଣ ଘରର ସମ୍ପୂର୍ଣ୍ଣ ଦାୟିତ୍ୱ ଆପଣଙ୍କ ଉପରେ ଥିବ।
0: ଆଜ୍ଞା।
1: ତେବେ ଆଜି କଣ ସବୁ ରୋଷେଇ କରିଥିଲେ?
0: ଭାତ ଡାଲି ତରକାରୀ ଭଜା।
1: ଆଚ୍ଛା, ଆଉ ରାତିରେ କଣ ସବୁ? ରୁଟି ତରକାରୀ ହୁଏ। ଆପଣଙ୍କର ଘରର ଏଇ ସବୁ ଯୋଉ ସମସ୍ୟା ଭିତରେ କଣ କଣ ସବୁ ଆବଶ୍ୟକ ଅଛି, ଯାହା କି ରୋଷେଇ ସାମଗ୍ରୀ କିଏ ସବୁ ଆଣନ୍ତି?
0: ଆମର ମୋର ଶାଶୁ ଶ୍ୱଶୁର ଝିଅର ଦେରାଣୀ ମୋର ହଜବେଣ୍ଡ ମୋର ପୁଅଟି ଅଛି ଝିଅ ଦିଟା ଅଛନ୍ତି,
1: ସେମାନେ ସମସ୍ତେ ସାହାଯ୍ୟ କରନ୍ତି ଆପଣଙ୍କୁ। ତେବେ ମୁଖ୍ୟତଃ ଯେମିତିକି ପରିବା ପତ୍ର ଆଣିବା ପାଇଁ ଯିବା ବା କ୍ଷୀର ଆଣିବା, ଏସବୁ ଯୋଉ ରୋଷେଇ ସାମଗ୍ରୀ ସହିତ ଅନ୍ୟାନ୍ୟ ସାମଗ୍ରୀ ସବୁ କିଏ ଯାଆନ୍ତି? ତା ସହିତ ସକାଳୁ ଉଠିଲା ମାନେ ଅନେକ କାମ, ଯେମିତିକି ଆପଣ ଗୃହିଣୀ ମାନେ ହଉଛନ୍ତି ଘରର ଗୋଟେ ସ୍ତମ୍ଭ ସଦୃଶ, ତାଙ୍କର ଯଦି ପ୍ରଚେଷ୍ଟା ଟିକେ ବି ଗଡବଡ ହେଇଯାଏ ସେଦିନ ପରିବାରରେ ଅଲଗା ବାତାବରଣରେ ସମସ୍ତେ ରୁହନ୍ତି ନିଶ୍ଚିତ ଭାବରେ। ତେଣୁ ଗୃହିଣୀର ଶବ୍ଦଟା ଏତେ ସହଜ ନୁହଁ। କୁହନ୍ତୁ ତେବେ କଣ ଶୁଣେଇବା ଆପଣଙ୍କୁ ହେଲବାର ବେଦ କାର୍ଯ୍ୟକ୍ରମରୁ? କାହାକୁ ଡେଡିକେଟ କରିବା ପାଇଁ ଚାହାନ୍ତି?
0: ମୋ ଫ୍ୟାମିଲି ପାଇଁ କରିଦେବେ।
1: କୋଉ ଚଳଚ୍ଚିତ୍ରର ଗୀତ ଶୁଣିବା ପାଇଁ ଚାହାନ୍ତି ଆପଣ? ମନ ଚଳଚ୍ଚିତ୍ରର? ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
0: ଆଜ୍ଞା।

0: ନମସ୍କାର। ଆଚ୍ଛା କୁନି ଭଉଣୀ, ପାଇକ ବସା ଗ୍ରାମ ପଞ୍ଚାୟତର ଟିକରପଡ଼ା ଗାଁ, ଏବେ ସବୁ କ'ଣ କରୁଛନ୍ତି? ଗରମ ଦିନ ଆପଣଙ୍କର ଯେହେତୁ ବୈଶାଖ ମାସ ଦୋକାନ ଅଛି କହୁଥିଲେ, କ'ଣ ସବୁ କରୁଛନ୍ତି ଆପଣ? ଆଚ୍ଛା ସେଇଠି ଯାଇକି ଦୋକାନ କରୁଛନ୍ତି? ଯେତିକି ଇଟା ସବୁ ଏଇ ଯୋଉ ବର୍ଷା ଦିନ ଗଲା ପରେ ଯୋଉ ତିଆରି ଆରମ୍ଭ ହୁଏ, ସେଇଗୁଡା ସବୁ ପୋଡା ପୋଡି ଚାଲିଥିବ, ମାନେ ତାକୁ ଭାଟିରେ ସଜେଇକି ପୋଡା ଚାଲିଥିବ, ବର୍ତ୍ତମାନ ଆଉ ନୂଆ ଇଟା ତିଆରି ହବନି, କାରଣ ଆଉ ମାସେ ଭିତରେ ପ୍ରାୟ ମୌସୁମୀ ଆସିଯିବାର ସମ୍ଭାବନା ଅଛି, ବର୍ଷା ଦିନ ଆସିଯିବ, ତେଣୁ ଯଦି ଇଟା ପୁଣି କଣ୍ଟିନ୍ୟୁ କାଟି କାଟି ଚାଲିବେ, ଇଟା ତିଆରି କରିକି ଚାଲିବେ, ତେବେ ତାକୁ ପୋଡ଼ିବା ବର୍ଷା ଦିନରେ ଅସୁବିଧା ହବ ନାହିଁ କି? ଆଚ୍ଛା ଏବେ ସେ ଯେଉଁ ଆପଣଙ୍କର ଗାଈ ଯେଉଁ ରଖିଥିଲେ, ସେ ଗାଈ ସେବା ଚାଲିଛି ଆପଣଙ୍କ? ଆଚ୍ଛା କୁନି ଭଉଣୀ, ତେବେ କୁହନ୍ତୁ କ'ଣ ଶୁଣେଇବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ? କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ମହାନ୍ତ, ମୋ ଯାଆ ନାଁ ହେଲା ଶାନ୍ତିଲତା ମହାନ୍ତ,

କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା, କିନ୍ତୁ ମନେ ରଖିଥିବେ ପ୍ରତି ବୁଧବାର ଅପରାହ୍ନ 4 ସମୟକୁ ଆମ ଟେଲିଫୋନ୍ ନମ୍ବର ହେଉଛି 06792254105। ଅପେକ୍ଷାରେ ରହିଲି, ନମସ୍କାର। ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର। ହ୍ୟାଲୋ ବରିପଦ, ହ୍ୟାଲୋ।

ଏଇଠି ଶେଷ କରୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନାରେ ଥିଲେ ଅଶୋକ କୁମାର ଦତ୍ତ। ଆକାଶବାଣୀ ବାରିପଦା, ସମୟ ସକାଳ 9 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରି ପ୍ରଚାର କରିବ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ।

କାର୍ଯ୍ୟକ୍ରମ ଶୁଣୁଥିଲେ ଏତେବେଳେ ଯାଏ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ ଆକାଶବାଣୀ ବାରିପଦା ସମୟ ମଧ୍ୟାହ୍ନ 12:00 କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 MHz। ପ୍ରଚାର କରୁଛୁ ଝୁମର ଗୀତ ଶିଳ୍ପୀ ଉମାକାନ୍ତ ନାୟକ ଏବଂ ସାଥୀ।

0: ଜାଣେ ହେଲେ ତାଙ୍କ ଗାଡ଼ିଟା କୋଉଠି ଅଛି କହିବେ?
1: ଗାଡ଼ି କଣ ହବ,
0: ତାଙ୍କ ଗାଡ଼ିରେ ମୁଁ ଯିବି।
2: ଆଚ୍ଛା ଆଚ୍ଛା, ତାଙ୍କୁ ଯାଇ ସେ କଥା କୁହନ୍ତୁ।
0: ମୁଁ କହିବା ପୂର୍ବରୁ ସେ ଆପେ ଆପେ ମତେ ତାଙ୍କ ଗାଡ଼ିରେ ନେଇଯିବା ପାଇଁ କହିଲେ।
1: ବେଶ ଯାଆନ୍ତୁ।
0: ହେଲେ ଗାଡ଼ିଟା କାହିଁ? ଗାଡ଼ିଟା ତ ମୁଁ ଜମା ଚିହ୍ନିନି।
2: ଆଚ୍ଛା, ଅଧ୍ୟାପକ ବେହେରା ତାହେଲେ ଆପଣଙ୍କୁ ପଠେଇଛନ୍ତି?
0: ଆପଣ ଅବିଶ୍ୱାସ।
2: ନା ନା ନା, ମୁଁ କଣ କହୁଥିଲି କି ଗାଡ଼ିଟା ଆପଣ ଚିହ୍ନି ନାହାନ୍ତି ସତ, ଗାଡ଼ି ନମ୍ବରଟା ସିଏ ଆପଣଙ୍କୁ କହିଥିବେ ତ?
0: ନିଶ୍ଚୟ କହିଛନ୍ତି, BMY 3003।
1: ଓ ସୁମନ୍ତ, ଆଉ
2: ଭାବିବାରେ କିଛି ନାହିଁ, ଆସନ୍ତୁ। ରାକଲୁ ଆସନ୍ତୁ।
3: ହଁ ଆସନ୍ତୁ,
4: ଚାଲ।
5: ଏଇ ଦେଖନ୍ତୁ ଏଇ ଗାଡ଼ି।
3: ଓ ଆଇ ସି।
5: ସମସ୍ତେ ଆସିଲେ ତ? ଦଣ୍ଡ ପାଣି,
6: ମୁଁ ତ ଜାଣିନାହିଁ କିଏ କିଏ ଆସିବା।
5: ହଁ ସେ କଥା କ'ଣ ମୁଁ ଜାଣିଛି ନା କ'ଣ, ନା ତାର କିଛି ହିସାବ ରଖିଛି। ଏଇ ତ ଏଠି ତମେ ଅଛ, ହୋଦା ସାହେବ ଅଛନ୍ତି, ତମର ପରମ ବନ୍ଧୁ
6: ଆପଣଙ୍କୁ ପଛରେ।
5: ଆଉ ହଁ ହେଇ ଏ ବାବୁ ତ ଅଛନ୍ତି, ସେ ବାବୁ ବି ଅଛନ୍ତି। ସେ ବାବୁ କାହାନ୍ତି?
3: କୁବାବୁ
5: ସୁମନ୍ତ ବାବୁ। ଆରେ ସୁମନ୍ତ ବାବୁ, ଏଇଟା କଣ ଗୋଟେ କ୍ଲାସ ର ରୋଲ କଲ ହଉଛି ଯେ ଆପଣ ୟେସ୍ ସାର୍ କହୁଛନ୍ତି? କାହାନ୍ତି ଆପଣ କୋଉଠି? ଆଚ୍ଛା ଆଚ୍ଛା
7: ସାର୍, ବିନୋଦ କହୁଛି, ମୁଁ ବି ଗାଡି ଭିତରେ। ମୁଁ ବି
5: କିଏ
7: ସାର୍? ମୁଁ ରାଖାଲ।
5: ଆଚ୍ଛା ଆଚ୍ଛା, ଠିକ ଅଛି ଠିକ ଅଛି, ଆପଣ ମାନେ ବସି ଯାଆନ୍ତୁ, ଏଥର ତ ଯିବା। ଆଉ କଣ, ଆପଣମାନଙ୍କ ଭିତରୁ ଅନେକ ନିଶ୍ଚୟ ମୋ ଗାଡ଼ିଟାକୁ ଆଗରୁ କେବେ ଦେଖିନାହାନ୍ତି।
3: ଗାଡ଼ିଟା ତ ସାର୍ ଆପଣ ନୂଆ କିଣିଛନ୍ତି।
5: ନୂଆ, ଏ ନୂଆରୁ ଦୁଇଟା ଅର୍ଥ ବାହାରୁଛି। ପ୍ରଥମ, ମୋର ଗାଡ଼ି ନଥିଲା, ମୁଁ ନୂଆ କରି ଗାଡ଼ିଟା କିଣିଲି। ଆଉ ଦ୍ୱିତୀୟ, ଏଇଟା ମୁଁ ନୂଆ ଗାଡ଼ି କିଣିଛି କି ପୁରୁଣା ସେକେଣ୍ଡ ହ୍ୟାଣ୍ଡ, ଆପଣମାନେ କହନ୍ତୁ ତ ଦେଖି। କହନ୍ତୁ ମାନେ ଗୋଟେ ଟେଷ୍ଟ, ଗୋଟେ ଦୁଇ ମିନିଟ୍ ସମୟ ଦେଲି, କୁହନ୍ତୁ ତ ଦେଖି।
8: ଏଇଟା କଣ ନୂଆ ଗାଡ଼ି, ସେକେଣ୍ଡ ହ୍ୟାଣ୍ଡ? ତୁ ତ କିଛି କାଇଁ ଜାଣି ହଉନି, ମୁଁ ବାହାରଟା ଦେଖିଛି, ତେବେ କହିଦଉନାହାନ୍ତି କାହିଁକି ଏଇଟା ସେକେଣ୍ଡ ହ୍ୟାଣ୍ଡ? ପାଗଳ ହେଲି, କାଳେ ମନ ଖରାପ ହେଇଯିବ, କହିବେ ଗାଡ଼ିରୁ ଓହ୍ଲେଇ ଯା
7: ତାହେଲେ।
8: ଆରେ ବାବୁ, ମୁଁ ଠିକ ଜାଣିଛି।
5: କଣ କଣ ଠିକ ଜାଣିଛନ୍ତି ବିନୋଦ?
2: ଏ ଗାଡ଼ିଟା ନୂଆ କି ସେକେଣ୍ଡ ହ୍ୟାଣ୍ଡ ବୋଲି ଏ କଥାଟା ବୁଝି ହଉନି, ଏଇ କଥାଟା ବିନୋଦ ଠିକ ଜାଣିଛନ୍ତି ବୋଲି ସେ କହୁଛନ୍ତି।
5: ଏ ଗାଡ଼ିଟାକୁ ଏମିତି ଦେଖି କେହି କିଛି ବୁଝିପାରିବେନି, ଯଦିଓ ଏଇଟା ହଉଛି ସେମାନଙ୍କର ତ ବର୍ଷକୁ ବର୍ଷ ଗାଡି ବଦଳେ, ବର୍ଷ ଦିଟା ଚଢିଲା ପରେ ସେ ଗାଡିଟା ବିକିଦେଲା।
3: କିମତ କେତେ ପଡିଲା?
5: ସେ କିଛି ନୁହେଁ, ଏମିତି ଗୋଟାଏ ଫୋପାଡ଼ିଲା ଦାମରେ ସେ ଗାଡିଟା ବିକିଦେଲା। ଆଉ ତାପରେ ଅବଶ୍ୟ ମତେ ଟଙ୍କା 1000-2000 ତା ଭିତରେ ଖର୍ଚ୍ଚ କରିବାକୁ ପଡିଛି, ଯାହାଫଳରେ କି
7: ଯୋଉ ଗାଡି 12 ଜଣଙ୍କୁ ନିରାପତ୍ତାରେ ନେଇପାରିବ ସେ 13 ଜଣଙ୍କୁ ବି ନେଇପାରିବ।
5: କଣ ହେଲା, ଆଉ ଡେରି କାହିଁକି? ବସନ୍ତୁ ସମସ୍ତେ।
9: ଏତେ ଲୋକ ଯିବାକୁ ଟିକେ ଅସୁବିଧା ହବ ବୋଧେ।
5: କିଏ କହୁଛି ଅସୁବିଧା ହବ?
2: ନା ସାର, ମୁଁ କହିନି ସାର।
5: କିନ୍ତୁ ଅସୁବିଧା ହବ କି?
2: ନା ନା ନା ନା, ଅସୁବିଧା ହବ କଣ?
5: ହୋଦା ସାର,
3: ନା ସେମିତି କିଛି ଅସୁବିଧା ହବ ବୋଲି ଭାବୁନି।
5: ବିନୋଦ ବାବୁ,
7: କିଛି ଅସୁବିଧା ହବନି ଆଜ୍ଞା, ଚାନ୍ଦିନୀ ଚୌକରୁ ଚାଉଳିଆ ଗଞ୍ଜ ପୋଷ୍ଟ ଅଫିସ କେତେ ବାଟ?
2: ବାଟରେ ପୁଣି ଜଣେ ଜଣେ ଓହ୍ଲେଇ ଯାଉଥିବେ।
7: ଆସନ୍ତୁ ବାବୁ, ମାନେ ଆସନ୍ତୁ ଆସନ୍ତୁ, ବସନ୍ତୁ
5: ବସି ଯାଆନ୍ତୁ ବସି
7: ବସି ଯାଆନ୍ତୁ।
6: ପଛ ସିଟ୍ରେ ଆଜ୍ଞା କେତେ ଜଣ ବସିବେ?
5: ପଛ ସିଟ୍ରେ ପଛ ସିଟ୍ରେ 9 ଜଣ ବସନ୍ତୁ, ଆଉ ସାମ୍ନାରେ 3 ଆଉ ମୁଁ 1 4 ଆଉ କଣ? ଚାଲନ୍ତୁ
6: ଚାଲନ୍ତୁ ହୋଦା ସାହେବ।
3: ହଁ ହଁ ଚାଲନ୍ତୁ ଚାଲନ୍ତୁ,
7: ଟିକେ କର ମାରିଦେବେ ଆଜ୍ଞା।
2: ଆପଣ ଆପଣ ଆପଣ ଆଜ୍ଞା, ଆପଣ ଆପଣ କ୍ଷମା କରିବେ, ନା ଜାଣିନି, ଟିକେ ସାମ୍ନାକୁ ଘୁଞ୍ଚି ବସିବେ କି?
3: ଓ ମୋର ଗୋଟେ ଗୋଡ ଟେକି ରହିଛି, ଯେ ଜରା ଥୋଡା ସା ଥୋଡା ସା ଥୋଡା ସା।
6: ଏ ବାବୁ ଏ ବାବୁ, ତୁ ଆମର ଟିକେ ଡାହାଣକୁ ଝୁଙ୍କି ବସ୍ତା।
7: ଏଇଟା କା କହୁଣି
6: ମୋର ଆଜ୍ଞା,
7: ଏଇଟାକୁ ଟିକେ 90 ଡିଗ୍ରୀ ଆଙ୍ଗେଲ କରି ରଖନ୍ତୁ ତ, ହେଲାନି? ଆଉ ଟିକେ ଆଉ ଟିକେ ଟିକେ
2: ଆପଣ ଆପଣ ଟିକେ ଦୟାକରି ମୁଣ୍ଡଟାକୁ ଉପରକୁ ଉଠେଇ ରଖନ୍ତୁ, ନାଇଁ ତଳକୁ ଦାବି ଦିଅନ୍ତୁ, ତଳକୁ ଦାବି ଦିଅନ୍ତୁ। ଆପଣଙ୍କ ମୁଣ୍ଡ ବାଳ ଗୁଡାକ ଭାରି ବାସୁଛି ଯେ, ମୁଁ କିନ୍ତୁ ପାଟି ମେଲା କଲା ବେଳକୁ ମୁଁ ପାଟି ଭିତରେ ପଶି ଯାଉଛି।
7: ଆପଣ ପାଟି ବନ୍ଦ କରି ରଖୁନାହାନ୍ତି?
2: ପାଖ ଚାପା ସେପାଖ ଚାପା ବନ୍ଦ କରି ରଖି ହଉନି, ମେଲା ହେଇଯାଉଛି।
7: ଇଏ କଣ ହେଲା, ମୁହଁଟା କେମିତି ଗୁଞ୍ଜୁଛନ୍ତି କାହିଁକି? আরে আপনার কোমরটা মধ্যে এমনি ঘষুচ্ছেন কিন্তু ঘুষুরি না কোন।

0: ସାର୍ ଷ୍ଟାର୍ଟ ଧରୁନି କି ସାର୍?
1: ହଁ ନିଶ୍ଚୟ ଧରିବ, ନିଶ୍ଚୟ ଧରିବ, ବେଶୀ ବେଳ ଟିକେ ଥଣ୍ଡା ରହିଯାଇଛି ତ।
2: କୋଉଠି କିଛି ଅସୁବିଧା ହେଇଛି ବୋଧେ?
1: ନା ନା କିଛି ଅସୁବିଧା ହେଇନି। ଜାଣନ୍ତି ଆପଣମାନେ ଏଇ ଯେ ମଟର ଗାଡ଼ି ହେଉଛି ଗୋଟେ ଲଜ୍ଜାବତୀ ଗ୍ରାମ୍ୟବୋଧ ପୁରା, ସହଜରେ ଓଢ଼ଣା ଖୋଲେନି, ମାନେ ବେଶ କିଛି ଚାଟୁମାଣି ଖୋସାମତ କାଜୁଆଲିଂ ଦରକାର। ପୁଣି ବେଳେବେଳେ ଈର୍ଷାବତୀ କାମିନୀ ପରି ୟାର ଢଙ୍ଗ ଟିକିଏ କଥାରେ ରୁଚି ବସିବ, ଟିକିଏ ଅବହେଳା କଲେ ମୁହଁ ଫୁଲେଇ ବସିବ। ଦେଖିଲେ ତ ଥଣ୍ଡାରେ ରଖିଦେଇ ଯାଇଥିଲି ବୋଲି ରୁଷି ବସିଥିଲା, ଟିକିଏ ଥାପଡ଼ା ଥାପୁଡ଼ରେ ସବୁ ଠିକ। ବେଶ ଏବେ ଯିବା ହଉ।

0: ସିଏ କଣ ରାପିଛନ୍ତି ବକଲି ସେ ମନରେ ଫୁଟେଇ ଦେଇଛନ୍ତି ଓହୋ
1: ଓହୋ ଓହୋ ଓଦା ସାହେବ
0: ଜି
1: ଗୋଡ କାଟିଲା ବୋଲି ଆପଣ ଗୋଡକୁ ଆଉଁସୁଛନ୍ତି ବୋଧେ ଆଉ ଆଉଁସ ଆଉଁସି କରନ୍ତୁ ନାଇଁ ଆଜ୍ଞା ସେଇଟା ମୋ ଗୋଡ
0: ସେଇଟା
2: ବଡ ବିଚିତ୍ର ଘଟଣା ସବୁ ଏଠି ଘଟିଲାଣି ଅଯ ସୁମନ୍ତୁ ହଉ ଗୋଡ ସବୁ ଯେମିତି ଏମିତି ହଜେ ଗାଡ଼ିରୁ ଓହ୍ଲାଇ ଘରକୁ ଯିବା କେମିତି ଗୋଳମାଳ ବନ୍ଦ କରିବେ କି ନାହିଁ ସାମ୍ନାରେ ସେ ବାବୁ ତିନି ଶୋଇଲେଣି
3: ଏଠି ବି ଚାରି ଜଣ ଶୋଇପଡ଼ିଲେଣି
2: ଏବେ ଓହ୍ଲେଇବା ପାଳି
4: ଆଗେ କାହା ପାଳି ପଡିବ
2: ମୋର ଯୋଉ ଭୌରୀ ଭୋଜନଟା ହେଇଛି ନା ଏହା ପରେ ଏ ଶରୀର ଲୋଡ଼ୁଛି ଦିବ୍ୟ ଶଯ୍ୟାରେ ଶୟନ
3: ତେମନ୍ତ ଶଯ୍ୟାର ଅଭାବ ଆପଣଙ୍କର ଅଛି କି ବିନୋଦ
2: ବାବୁ ନାଇଁ ଯେ କେବଳ ଶଯ୍ୟା ପାଖରେ ପହଞ୍ଚି ପାରିଲେ ହେଲା
4: ପହଞ୍ଚିବେ ପହଞ୍ଚିବେ ଗାଡି ତ ଏକ ମୁହା ଚାଲିଛି
2: ଚାଲୁ ଚାଲୁ ସାର୍ ଏଇ ଯେ ସାମ୍ନାରେ ବାହାନ୍ତି ଖାଲି ଲାଇଟ୍ ପୋଷ୍ଟଟା ବତି ନାହିଁ
5: ଦେଖୁଛି
2: ମୁଁ ସେଇଠି ଓହ୍ଲେଇବି ସାର୍ ଆଉ ଦଶ ପାଞ୍ଚ ଗଜ ଏପାଖେ ସେପାଖେ ହେଇଗଲେ କ୍ଷତି ନାହିଁ ସାର୍
4: ଆପଣ ବସନ୍ତୁ ଆପଣ ବସନ୍ତୁ ସାର୍ ଠିକ୍ ରଖିବେ
2: ରାଣୀହାଟ
4: ପୋଲ ପାଖରେ ଡିଏଁ ଓହ୍ଲେଇ ଯିବା ଆପଣଙ୍କର ବିଶେଷ କିଛି ଅସୁବିଧା
2: ଏଇ ତ ରାଣୀହାଟ ପୋଲ
4: ହେଲା ଏଇ ପୋଲ ପାଖରେ ଆମେ ଦି ଜଣ ଯାକ ଓହ୍ଲେଇ ଯିବୁ ସାର୍
5: ମୁଁ ଜାଣେ
4: ମୁଁ ବି କଲେଜ ଛକରେ ଉତରିବି
1: ମୁଁ ବି ତ ସେଇଠି ଓହ୍ଲେଇବି ଆଜ୍ଞା ଟିକେ ଆଗରେ ତ ଆମ ଘର ପୋଷ୍ଟ ଅଫିସ ପାଖ
4: ତାହେଲେ ସାର୍ ଆମେ ପ୍ରାୟ ସମସ୍ତେ କଲେଜ ଛକରେ ଓହ୍ଲେଇ ଯିବୁ
1: ମୁଁ
5: ଜାଣେ
2: ଦୟାକରି ଗାଡି ଅଟକାନ୍ତୁ ସାର୍ ଅଟକାନ୍ତୁ ସୁମନ୍ତ ବାବୁ ଏଠି ଲାଲବତୀ ଉପରେ ଚଳୁଛି ଫାଟକ ଖୋଲା
5: ଦେଖୁଛି
0: ଗାଡି କଣ ଫାଟକ ଟପି ସେବାକୁ ଯିବ
5: ଯାଉଛି ତ
2: ଆପଣ ଏମିତି ପାଟିଗଲା କାହିଁ କରୁଛନ୍ତି ପାଟିଗଲା ଆପଣ ମାନେ କାହିଁ କରୁଛନ୍ତି ଗୋଟେ ନୂଆ କଥା ଇଏ କହିଲେ ମୁଁ ଆଉ ଜାଣିନି ଯେ ଗାଡ଼ିଟାକୁ ରଖିବାକୁ ହେଲେ ବ୍ରେକ୍ କଷିବାକୁ ହୁଏ ବୋଲି ଆରେ ବାବୁ ସେଇଟାକୁ ଖୋଜିକି ମୁଁ ପାଉନି ବୋଲି ତ ଏତେ ବାଟ ଚାଲି ଆସିଲିଣି
1: କଣ ହେଲା ସାର୍ ବ୍ରେକ୍ ପାଉନାହାନ୍ତି
2: ନା
1: ସେତେବେଳେ କହୁଥିଲି ପରା ଡ୍ରାଇଭର ନାହିଁ ଆଜ୍ଞା ଇଏ ଗାଡ଼ିର ସବୁ ଜିନିଷ ଆପଣ ଖୋଜାଖୋଜି କରି ପାଇବେ ନାହିଁ
5: ଦଣ୍ଡ ପାଣି
6: ତୁ ଆମ ଘରେ ଅଛୁ କି ମାମୁଁ ଘରେ ଅଛୁ କିଛି ଜାଣିନି ଲୋ ବାବୁ
0: ଆରେ ଭାଇ ମେରା ଇନ୍ସୁରାନ୍ସ ପ୍ରିମିୟମ

0: ଶ୍ରୋତାମାନଙ୍କୁ କହି ରଖୁଛୁ ଆମର ଆଜିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣଙ୍କ ଚିଠି ଦିନ 2:45 ପିପୁଲ୍ସ ବର୍ତ୍ତମାନ ଆକାଶବାଣୀରେ ଲେଖରେ ପ୍ରଚାର କରିବ। ଆକାଶବାଣୀ ଦିଲ୍ଲୀରୁ ଦିନ 3:10। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର ଅନୁରୋଧର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4:00। ଶୁଣିଲେ ଆମର ଆଜିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ। ଆକାଶବାଣୀ ଦିଲ୍ଲୀରୁ
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ହାଇଦ୍ରାବାଦଠାରେ ଆଜି ଅପରାହ୍ନରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ।

0: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ଶ୍ରୀ ଜୋସେଫ ବିଜୟ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱଶର୍ମା। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଓ କାତାର ମଧ୍ୟରେ ମିଆମିଠାରେ ହୋଇଛି ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ଏକ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂ ସଂସ୍ଥାର 45ତମ ବାର୍ଷିକ ସମାରୋହରେ ଅଂଶଗ୍ରହଣ କରିବା ସହିତ ନବନିର୍ମିତ ଧ୍ୟାନ ମନ୍ଦିରକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି ସେବା, ଆଧ୍ୟାତ୍ମିକତା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋହାହନ ପ୍ରଦାନ କରିବାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସାମାଜିକ ସ୍ତରରେ ଅଂଶଗ୍ରହଣ ରାଜନୈତିକ ବ୍ୟବସ୍ଥା ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦି କହିଛନ୍ତି।
1: ବିକଶିତ ଭାରତ କା ନିର୍ମାଣ ଐସେ ଯୁବାଓ ସେ ହି ହୋଗା ଜୋ ଯୁବା ମାନସିକ ରୂପ ସେ ଶାନ୍ତ ହୋ, ଜୋ ସାମାଜିକ ରୂପ ସେ ଜିମ୍ମେଦାର ହୋ ଔର ଜୋ ସମାଜ କେ ପ୍ରତି ସମ୍ବେଦନଶୀଲ ହୋ। ଇସଲିଏ ସ୍ପିରିଚୁଆଲ ୱେଲବିଙ୍ଗ, ମେଣ୍ଟାଲ ହେଲ୍ଥ, ଯୋଗ, ମେଡିଟେସନ, ଇସ୍ ପର କାମ କରନେ ବାଲି ଆପିଏ ମହତ୍ୱପୂର୍ଣ୍ଣ ଗତିବିଧି, ଇନ ସବ କି ଭୂମିକା ବହୁତ ବହୁତ ଅହମ ହୈ।
0: ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି କର୍ଣ୍ଣାଟକ ଏବଂ ତେଲଙ୍ଗାନା ଗସ୍ତରେ ଅଛନ୍ତି। ହାଇଦ୍ରାବାଦଠାରେ ଅପରାହ୍ନରେ ଶ୍ରୀ ମୋଦି ପ୍ରାୟ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ତାମିଲଗା ଭେଟ୍ରେ କାଜାଗମ୍ ଟିଭିକେର ମୁଖ୍ୟ ଶ୍ରୀ ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେଥିରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କେଜି ଅରୁଣରାଜ, ଆଧବ ଅର୍ଜୁନ, ଏସ୍ ଆନନ୍ଦ, ସେଲ୍ଭି ଏସ୍ କୀର୍ଥାନା ଏବଂ ଡକ୍ଟର ଟିକେ ପ୍ରଭୁ ପ୍ରମୁଖ ଅଛନ୍ତି। ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଏବଂ ତାମିଲ ଚଳଚ୍ଚିତ୍ର ଶିଳ୍ପର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। କଂଗ୍ରେସ, ସିପିଆଇ, ସିପିଆଇଏମ୍, ଭିସିକେ ଏବଂ ଆଇୟୁଏମ୍ଏଲ୍ ସହଯୋଗରେ ଶ୍ରୀ ବିଜୟ 234 ସଦସ୍ୟ ବିଶିଷ୍ଟ ଗୃହରେ 120 ଜଣ ବିଧାୟକଙ୍କ ସମର୍ଥନ ଲାଭ କରିଛନ୍ତି। ଆସନ୍ତା ବୁଧବାର ଦିନ ବିଧାନସଭାରେ ବିଶ୍ୱାସ ଭୋଟ୍ର ସମ୍ମୁଖୀନ ହେବାକୁ ରାଜ୍ୟପାଳ ଶ୍ରୀ ଆର୍ଲେକର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ବିଜୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ତାମିଲନାଡୁ ସରକାରଙ୍କ ସହ କେନ୍ଦ୍ର ସରକାର ମିଳିମିଶି କାର୍ଯ୍ୟ କରିବେ। ତାମିଲନାଡୁର ଟିଭିକେ ମୁଖ୍ୟ ଶ୍ରୀ ଜୋସେଫ ବିଜୟ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଦିଶାନାୟକେ କହିଛନ୍ତି ତାମିଲନାଡୁ ସହିତ ଶ୍ରୀଲଙ୍କାର ଇତିହାସ, ସଂସ୍କୃତି, ଉଦ୍ୟୋଗ ଏବଂ ପାରସ୍କରିକ ସମ୍ପର୍କ ବହୁ ପୁରାତନ। ବ୍ୟାପକ ଅର୍ଥନୈତିକ ସଂକଳ୍ପ ଏବଂ ସୁଯୋଗ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ସ୍ଥାୟୀ ସମ୍ପର୍କ ବଜାୟ ରଖିବାରେ ଶ୍ରୀଲଙ୍କା ଭାରତକୁ ସବୁ ପ୍ରକାର ସହଯୋଗ ପ୍ରଦାନ କରିଆସୁଥିବା ଶ୍ରୀ ଦିଶାନାୟକ କହିଛନ୍ତି। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ବିଶେଷକରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶର ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଏବଂ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଆବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂହ ସାଇନି ଉପସ୍ଥିତ ଥିଲେ। ନେତା ନିର୍ବାଚିତ ହେବା ପରେ ଡକ୍ଟର ବିଶ୍ୱଶର୍ମା ଲୋକଭବନକୁ ଯାଇ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟିବା ସହ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ମିଳିଥିବା ସୂଚନା ଅନୁଯାୟୀ ଖାନପଡ଼ାର ପ୍ରାଣୀ

0: ଚିକିତ୍ସା ମହାବିଦ୍ୟାଳୟ ପଡ଼ିଆରେ ସମାରୋହ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ଚାଲିଛି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସ୍ୱାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ନୂଆ ସରକାର ଗଠନ ଲାଗି ରଙ୍ଗାସ୍ୱାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତ 9 ତାରିଖ ଦିନ ଅନୁଷ୍ଠିତ ନିର୍ବାଚନରେ ଏଆଇଏନ୍ଆର୍ସି ସମର୍ଥିତ ଏନ୍ଡିଏକୁ ସ୍ୱଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସ୍ୱାମୀ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ନାଗାଲାଣ୍ଡରେ ଯାନବାହନଗୁଡ଼ିକର ଷ୍ଟିକର ଏବଂ ସାଇନେଜ୍ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି। ଧର୍ମଭିତ୍ତିକ, ଏନ୍ଜିଓ ସମ୍ପର୍କିତ ଏବଂ ଅନ୍ୟାନ୍ୟ ଅନଧିକୃତ ସ୍ଲୋଗାନ ତଥା ପ୍ରଦର୍ଶନ ଉପରେ ରାଜ୍ୟ ସରକାର ପ୍ରତିବନ୍ଧକ ଲାଗୁ କରିଛନ୍ତି। ମୋଟରଯାନ ଆଇନ ଏବଂ ତତ୍ସଲଗ୍ନ ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ ପୂର୍ବ ଅନୁମତି ବିନା ବ୍ୟକ୍ତିଗତ ତଥା ସାର୍ବଜନୀନ ଯାନବାହନଗୁଡ଼ିକରେ ଏଭଳି ପ୍ରଦର୍ଶନ ନ କରିବାକୁ କୁହାଯାଇଛି। ଚଳିତ ବର୍ଷ ଆରମ୍ଭରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ପରାମର୍ଶ ଆଧାରରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ମାସ ଗତ 30 ତାରିଖରେ ଏହି ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ପ୍ରକାଶର 45 ଦିନ ମଧ୍ୟରେ ଘୋଷିତ ସମସ୍ତ ପ୍ରଦର୍ଶନକୁ ଯାନବାହନରୁ ହଟାଇବା ପାଇଁ ଗାଡ଼ି ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲଂଘନକାରୀଙ୍କ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ ସୂଚନା ଦିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026ର ଆୟୋଜନ କରାଯାଉଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଏହି ଶିବିର ସପ୍ତାହେ ବ୍ୟାପୀ ଚାଲିବ। ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ଆତ୍ମପରିଚୟ, ଶବ୍ଦ ଗଠନ ଜ୍ଞାନ, ଦୈନନ୍ଦିନ ଜୀବନରେ ବ୍ୟବହୃତ କଥୋପକଥନ ଏବଂ ସାଂସ୍କୃତିକ ଭାବ ବିନିମୟ ହେଉଛି ଏହି ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଭାରତୀୟ ସାଙ୍କେତିକ ଭାଷାକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ଏହି ପ୍ରୟାସ ଆରମ୍ଭ କରିଥିଲେ। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଏବଂ କାତାର ମଧ୍ୟରେ ମିଆମିଠାରେ ଆଲୋଚନା ହୋଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଓ କାତାର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ ରହମାନ ଅଲ୍ ଥାନିଙ୍କ ମଧ୍ୟରେ ଆମେରିକା ଇରାନ୍ ଯୁଦ୍ଧ ନେଇ ମତ ବିନିମୟ ହୋଇଛି। ବୈଠକରେ ଯୁଦ୍ଧବିରତି ନେଇ ପ୍ରସ୍ତୁତ ଚୁକ୍ତିନାମା ଉପରେ ଚାଲିଥିବା ପ୍ରୟାସ ନେଇ ଆଲୋଚନା ହୋଇଛି। ୱାଶିଂଟନ୍ଠାରେ ଏହା ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସଙ୍କ ସହ ଅଲ୍ ଥାନି ଆଲୋଚନା କରିଥିଲେ। ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ନିମନ୍ତେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଲୁପସ୍ ଦିବସ ପାଳନ କରାଯାଉଛି। ଜଟିଳ ସ୍ୱୟଂକ୍ରିୟ ରୋଗ ପ୍ରତିରୋଧକ ବିହୀନ ଏହି ଅଜଣା ଭୂତାଣୁ ଏବେ ବିଶ୍ୱବ୍ୟାପୀ ବହୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି। ରୋଗର ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାରିପାରିନାହିଁ ଏବଂ ଦୈନନ୍ଦିନ ଜୀବନଶୈଳୀକୁ ଏହା ବିପର୍ଯ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଲୁପସ୍କୁ ଲୋକଲୋଚନକୁ ଆଣିବା। ଅଣଦେଖା କଲେ ଏହାର ଭୟଙ୍କର ପରିଣାମ ପରିଦୃଶ୍ୟ ହେବ। ଏହି ରୋଗର ପ୍ରଭାବରେ ଶରୀରର କୋଷ ଏବଂ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଆକ୍ରାନ୍ତ ହେବା ସହ ଖଞ୍ଜା, ଚର୍ମ, ବୃକକ୍, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥାଏ। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦ୍ୱିତୀୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରସ୍କରକୁ ଭେଟିବେ। ରାୟପୁରର ଶହୀଦ ବୀରନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ହାଇଦ୍ରାବାଦଠାରେ ଆଜି ଅପରାହ୍ନରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ଶ୍ରୀ ଜୋସେଫ୍ ବିଜୟ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱଶର୍ମା। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଓ କାତାର ମଧ୍ୟରେ ମିଆମିଠାରେ ହୋଇଛି ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ସାଇରା ମୁଜତବା ୱିଥ୍ ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi calls for collective efforts to build a developed India through environmental responsibility, youth empowerment and inner well-being. See Joseph Vijay.

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ ଏବଂ ଘୂର୍ଣ୍ଣି ବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ବୈଠକରେ ଯେଭଳି ଧନ ଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶରେ ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଓ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକ୍ଟି ଦେଉଳ, ରେଢ଼ାଖୋଲ ଏବଂ ଜୁଜୁମରା ବ୍ଲକର ବିକାଶ ପାଇଁ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପର୍ଯ୍ୟଟନ ଓ ଐତିହ୍ୟର ବିକାଶକୁ ଗୁରୁତ୍ୱ ଦେଇ ନାକ୍ଟି ଦେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମି ପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଐତିହ୍ୟସ୍ଥଳୀର ବିକାଶ ପାଇଁ ପ୍ରାୟ 8 କୋଟି 30 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ସ୍ୱରୂପ ପ୍ରବେଶ ପଥ, ସେତୁ, ଭ୍ୟୁ ପଏଣ୍ଟ ଓ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ। ନାକ୍ଟି ଦେଉଳ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂତନ ଭବନ ଏବଂ ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ରେଢ଼ାଖୋଲ ବ୍ଲକ ଅଧୀନରେ ଥିବା ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ। ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
1: 193 କୋଟି ଟଙ୍କାର ବ୍ୟୟରେ 48 ପ୍ରକଳ୍ପ ଜୁଜୁମରା, ରେଢ଼ାଖୋଲ ତଥା ନାକ୍ଟି ଦେଉଳର ପାଖାପାଖି 18 କୋଟି ଟଙ୍କା ବ୍ୟୟରେ ନାକ୍ଟି ଦେଉଳରେ ଗୋଟିଏ ସିଏସ୍ସି ହେବ। ତା ଅନ୍ତର୍ଗତ 6 ପିଏସ୍ସି, 40 ଉର୍ଦ୍ଧ ସବ୍ ସେଣ୍ଟର। ୟାର ଉଦ୍ଦେଶ୍ୟ ନାକ୍ଟି ଦେଉଳର 15,000 ପରିବାରକୁ, ପାଖାପାଖି 65-70 ହଜାର ନାଗରିକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରିବାର ଦାୟିତ୍ୱ ଆଜି ଆମେ ନେବା ପାଇଁ ପ୍ରସ୍ତୁତ ଅଛୁ।
0: ଭାରତରେ ବ୍ରିଟିଶ ଉପନିବେଶବାଦୀ ଶାସନ ବିରୁଦ୍ଧରେ 1857 ଆଜିର ଦିନରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବା ସିପାହୀ ବିଦ୍ରୋହ ଆରମ୍ଭ ହୋଇଥିଲା। ମିରଟରେ ତୃତୀୟ ବଙ୍ଗଳା ଲାଇଟ୍ କାଭାଲିର ସୈନିକମାନେ ଗୋରୁ ଏବଂ ଘୁଷୁରୀ ଚର୍ବିରେ ତିଆରି କ୍ୟାଟ୍ରିଜ୍ ବ୍ୟବହାରକୁ ନେଇ ବ୍ରିଟିଶ ଅଧିକାରୀଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ, କାରଣ ଏହା ସେମାନଙ୍କ ଧାର୍ମିକ ଭାବନାକୁ ଉଲ୍ଲଂଘନ କରୁଥିଲା। ଉତ୍ତର ଏବଂ ମଧ୍ୟ ଭାରତରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଏକ ସ୍ଥାନୀୟ ବିଦ୍ରୋହ ସହ ଏକ ବଡ଼ ଆନ୍ଦୋଳନରେ ପରିଣତ ହୋଇଥିଲା ଏବଂ ଭାରତର ସ୍ୱାଧୀନତା ପ୍ରାପ୍ତି ପାଇଁ ପଥ ପ୍ରଶସ୍ତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 1857 ସିପାହୀ ବିଦ୍ରୋହର ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏହାକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ

0: ବୋଲି କହିଛନ୍ତି। ଏହି ବିଦ୍ରୋହ ଜନସାଧାରଣଙ୍କ ମନରେ ଦେଶପ୍ରେମର ଭାବନାକୁ ପ୍ରଜ୍ୱଳିତ କରିଥିଲା। ବ୍ରିଟିଶ ସରକାରଙ୍କ ଉପନିବେଶବାଦୀ ଶକ୍ତିକୁ ଦୁର୍ବଳ କରିବାରେ ସିପାହୀ ବିଦ୍ରୋହର ଅନେକ ଗୁରୁତ୍ୱ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାଏବ ସିଂ ସୈନୀ ଉପସ୍ଥିତ ଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026ର ଆୟୋଜନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଏହି ଶିବିର ସପ୍ତାହେ ବ୍ୟାପୀ ଚାଲିବ। ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ଆତ୍ମପରିଚୟ, ଶବ୍ଦ ଗଠନ ଜ୍ଞାନ, ଦୈନନ୍ଦିନ ଜୀବନରେ ବ୍ୟବହୃତ କଥୋପକଥନ ଏବଂ ସାଂସ୍କୃତିକ ଭାବ ବିନିମୟ ହେଉଛି ଏହି ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଭାରତୀୟ ସାଙ୍କେତିକ ଭାଷାକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ଏହି ପ୍ରୟାସ ଆରମ୍ଭ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଦୁନିଆରେ ସବୁଠୁ ସୁନ୍ଦର ଓ ମଧୁର ଶବ୍ଦ ହେଉଛି ମା। ମା ଶବ୍ଦଟି ଛୋଟ ହୋଇପାରେ, କିନ୍ତୁ ଏହାର ଅର୍ଥ ସୀମାହୀନ ଭାବେ ପରିବ୍ୟାପ୍ତ। ତ୍ୟାଗ, ବଳିଦାନ ଓ ତପସ୍ୟାର ପ୍ରତୀକ ମା'ମାନଙ୍କ ସମ୍ମାନାର୍ଥେ ଆଜି ମାତୃଦିବସ ପାଳନ କରାଯାଉଛି। ଆଜି ମା'ମାନଙ୍କୁ ଉତ୍ସର୍ଗ କରି ମାତୃତ୍ୱ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ପୃଥିବୀଠାରୁ ଅଧିକ ସହନଶୀଳ ଏବଂ ଆକାଶଠାରୁ ଅଧିକ ବ୍ୟାପ୍ତ ମା'ଙ୍କୁ ସନ୍ତାନର ପ୍ରଥମ ଗୁରୁ ଓ ମାର୍ଗଦର୍ଶିକା ଭାବେ ବିବେଚନା କରାଯାଏ। ମା'ର ମମତା, ସ୍ନେହ ଓ ତ୍ୟାଗର କୌଣସି ତୁଳନା ନାହିଁ। ଜୀବନର ପ୍ରତ୍ୟେକ କଠିନ ପରିସ୍ଥିତିରେ ମା' ସନ୍ତାନ ପାଇଁ ସବୁଠାରୁ ବଡ଼ ଶକ୍ତି ହୋଇ ଛିଡ଼ା ହୋଇଥାଏ। ମା'ଙ୍କ ସମ୍ମାନ କେବଳ ଗୋଟିଏ ଦିନରେ ସୀମିତ ନ ରହି ପ୍ରତିଦିନ ତାଙ୍କ ପ୍ରତି କୃତଜ୍ଞତା, ସ୍ନେହ ଓ ସମ୍ମାନ ଜଣାଇବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାତୃଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ମାତୃଶକ୍ତିର ସମ୍ମାନ, ସୁରକ୍ଷା ଓ ସଶକ୍ତିକରଣ ସରକାରଙ୍କ ସର୍ବୋଚ୍ଚ ଲକ୍ଷ୍ୟ। ମା' କେବଳ ଏକ ସମ୍ବୋଧନ ନୁହେଁ, ଏହା ଶକ୍ତି, ସଂସ୍କାର ଏବଂ ସମାଜ ଗଠନର ଅକ୍ଷୟ ଆଧାର। ଜନ୍ମଦାତ୍ରୀ ମା' ଏବଂ ଜନ୍ମଭୂମି ଉତ୍କଳ ଜନନୀଙ୍କ ଗୌରବ ରକ୍ଷା ପାଇଁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସ୍ନେହ, ଶକ୍ତି, ତ୍ୟାଗ ଏବଂ ଧୈର୍ଯ୍ୟର ମୂର୍ତ୍ତିମନ୍ତ୍ର ପ୍ରତୀକ ମା' ସମଗ୍ର ମାନବ ଜଗତ ପ୍ରତି ମା'ମାନଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ମା' ହେଉଛି ଶକ୍ତି, ପ୍ରେରଣା ଓ ସଂସ୍କାରର ପ୍ରତୀକ। ସମାଜ ଗଠନରେ ମା'ର ଭୂମିକା ଅନନ୍ୟ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରଣିଆ।
0: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଆଜି ଶେଷ ହେଉଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନଯାତ୍ରାର ଆଜିର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରଣୀରେ ଠାକୁରଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଗତ ସନ୍ଧ୍ୟାରେ ଭଉଁରୀ ତିଥି ଅବସରରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରଣୀରେ 21 ଘେରା ଜଳକ୍ରୀଡ଼ା କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। 2 ଦିନ ଧରି ଏହି ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ରାୟଗଡ଼ା ଜିଲ୍ଲା ନୂତନ ସଭାଗୃହଠାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି ଓ ଛାତ୍ରାବାସ ପରିଚାଳନା ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଜିଲ୍ଲାର 189 ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସୁପରିନ୍ଟେଣ୍ଡେଣ୍ଟ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗଦେଇ ଶିକ୍ଷାର ଉତ୍କର୍ଷତା ଏବଂ ଛାତ୍ର କଲ୍ୟାଣ ସମ୍ପର୍କିତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପରିସରରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍ର ମିଳିତ ସହଯୋଗରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନ୍ତର୍ଗତ କିଶୋର କିଶୋରୀଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୁଲିସ୍ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ, ସାମାଜିକ ଗଣମାଧ୍ୟମରୁ ଶିକ୍ଷଣୀୟ ଜିନିଷ ଗ୍ରହଣ, ସାଇବର ଅପରାଧ ସମେତ ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକର ଆପୋଷ ସମାଧାନ ଦିଗରେ ପୁଲିସ୍ର ସହଯୋଗ ନେଇ ଆଲୋଚନା ହୋଇଥିଲା। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ

ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି 50 କିଲୋମିଟର ରହିବା ନେଇ ଅନୁମାନ କରାଯାଇଛି। ରାଜ୍ୟରେ ଜାରି ରହିଥିବା କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ଉତ୍ତର ଉପକୂଳ ତଥା ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା 2-4 ଡିଗ୍ରୀ ହ୍ରାସ ପାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍କରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତ। ପ୍ରଥମ ଗୀତଟି ଗାଇଛନ୍ତି ମହମ୍ମଦ ଅଜିଜ ସୁରେଶ ପରିଡ଼ାଙ୍କ ରଚନାରୁ।

ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା।

ସାରା ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ତେଣୁ ଆମେ ସମସ୍ତେ ସତର୍କ ରହିବା ଓ ସୁସ୍ଥ ରହିବା। ଦିନ 11।

ଅପରାହ୍ନ 3ଟା ପର୍ଯ୍ୟନ୍ତ। ଖରାରେ କାମ କରିବା ନାହିଁ। ଯଦି ନିହାତି ଦରକାର ପଡ଼େ ତାହେଲେ ଆମେ ସୂତା ଲୁଗା ପିନ୍ଧିବା, ପାଦରେ ଚପଲ, ମୁଣ୍ଡରେ ଗାମୁଛା, କଳା ଚଷମା ବ୍ୟବହାର କରିବା, ସାଙ୍ଗରେ ଥଣ୍ଡା ପାଣି ନେବା, ଛତା ବ୍ୟବହାର କରିବା, ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା, ଭୋକରେ ରହିବା ନାହିଁ, ପଖାଳ, ତୋରାଣି, ଓଆର୍ଏସ୍ ଦ୍ରବଣ, ଚିନି ଲୁଣ ସର୍ବତ, ଲେମ୍ବୁ ସର୍ବତ, ଘୋଳ ଦହି, ଆଖୁ ରସ, ପଇଡ଼ ପାଣି ଇତ୍ୟାଦି ପିଇବା, ଥଣ୍ଡା ପାନୀୟଠୁ ଦୂରେଇ ରହିବା। ପରିବାରରେ ଛୋଟ ପିଲା, ବୟସ୍କ ଲୋକ, ଗର୍ଭବତୀ ସ୍ତ୍ରୀ ଲୋକ ଏବଂ ରୋଗୀମାନଙ୍କୁ ବିଶେଷ ଧ୍ୟାନ ଦେବା। ଅତ୍ୟଧିକ ପରିଶ୍ରମ କରିବା ନାହିଁ, ହାଲିଆ ଲାଗିଲେ ବିଶ୍ରାମ ନେବା। ଯଦି ନିହାତି ଅସୁବିଧା ଲାଗେ ତାହେଲେ ତୁରନ୍ତ ଡାକ୍ତରଖାନା ଯିବା ଏବଂ ଡାକ୍ତରଙ୍କର ପରାମର୍ଶ ନେବା।

21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ଘର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ଆଜି ରାତି 7:30ରେ ଶୁଣିବେ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ରାତି 8:00ରେ ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ରାତି 8:30ରେ ଶୁଣିବେ ଆଲୋଚନା, କନ୍ୟା ଶିଶୁ କ'ଣ ଅଭିଶାପ, ଆଲୋଚକ ଅଶୋକ କୁମାର ପଲେଇ।

0: ଶେଷ ହେଲା ସୂଚନା ଓ ସମ୍ବାଦ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ପରେ।
1: ମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶ।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଅପା ଦେଖ
2: ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ। ଆଇ ନୋ ନା, RBI କହେ
3: କର ସଠିକ ଆରମ୍ଭ। ଫାଇନାନ୍ସିଆଲି ସ୍ମାର୍ଟ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ ଅବସରରେ ଆସନ୍ତାକାଲି ମନ୍ଦିରର ଧ୍ୱଜପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁର ଜିଲ୍ଲାରେ 194 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଆସନ୍ତାକାଲି ନରେନ୍ଦ୍ର ମୋଦି ସୋମନାଥ ମନ୍ଦିର ଗସ୍ତରେ ଯାଇ ଧ୍ୱଜପୂଜା ଓ ମହାପୂଜାରେ ଅଂଶଗ୍ରହଣ କରିବେ। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଖୋଲିଥିଲା। ଚଳିତ ବର୍ଷ ଏହାର 75ତମ ବାର୍ଷିକୀ ପାଳନ କରାଯାଉଛି। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ମସିହାରେ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କ 12ଟି ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବରେ ସୋମନାଥ ମନ୍ଦିର ଏକ ପବିତ୍ର ସ୍ଥାନ ଭାବେ ମାନ୍ୟତା ଲାଭ କରିଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରଠାରେ ଆସନ୍ତାକାଲି ପୂର୍ବାହ୍ନ 10 ଘଟିକାରେ ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ଶ୍ରୀ ଶାହ ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ପ୍ରସ୍ତୁତି, ମାନବ ସମ୍ଭଳର ନିୟୋଜନ ଏବଂ ବିଭିନ୍ନ ସଂସ୍ଥା ଭିତରେ ସମନ୍ୱୟ ରକ୍ଷା ସହ ବିପର୍ଯ୍ୟୟ ସମୟରେ ଶୂନ୍ୟ ପ୍ରାଣହାନୀ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ଗୋଷ୍ଠୀ ସଚେତନତା, ପର୍ଯ୍ୟାପ୍ତ ମାତ୍ରାରେ ରିଲିଫ୍ ସାମଗ୍ରୀ ମହଜୁଦ ରଖିବା ଉପରେ ଆଲୋଚନା ହୋଇଥିଲା। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂ ସାଇନି ଉପସ୍ଥିତ ଥିଲେ। ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋ ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10ଟାରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ

ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବିଲଣ୍ଡା ବୋଡକ ପଞ୍ଚାୟତରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ପରେ ଅନ୍ଦରାଇଠାରେ ମାର୍କେଟ କମ୍ପ୍ଲେକ୍ସ, କୁବେରା ପଞ୍ଚାୟତଠାରେ କମ୍ୟୁନିଟି କେନ୍ଦ୍ରର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକଟେଦେଉଳ, ରେଢ଼ାକୋଲ ଏବଂ ଜୁଜୁମୁରା ବ୍ଲକର ବିକାଶ ପାଇଁ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପର୍ଯ୍ୟଟନ ଓ ଐତିହ୍ୟର ବିକାଶକୁ ଗୁରୁତ୍ୱ ଦେଇ ନାକଟେଦେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମିପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଐତିହ୍ୟସ୍ଥଳୀର ବିକାଶ ପାଇଁ ପ୍ରାୟ 8 କୋଟି 30 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ସ୍ୱରୂପ ପ୍ରବେଶପଥ, ସେତୁ, ଭ୍ୟୁ ପଏଣ୍ଟ ଓ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ। ନାକଟେଦେଉଳ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂତନ ଭବନ ଏବଂ ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋହାହିତ କରିବା ପାଇଁ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ରେଢ଼ାଖୋଲ ବ୍ଲକ ଅଧୀନରେ ଥିବା ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ। ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସମ୍ବଲପୁର ସହରରେ ଆଗାମୀ ଦିନରେ ହେବାକୁ ଥିବା ପବିତ୍ର ଶୀତଳଷଷ୍ଠୀ ଯାତ୍ରା ନେଇ ଆଜି ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ଓ ଶୀତଳଷଷ୍ଠୀ ଯାତ୍ରା ସମନ୍ୱୟ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ। ବିଗତ ଦିନର ଅଭିଜ୍ଞତା ଆଧାରରେ ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା ପାଳନ ପାଇଁ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତିମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ସହିତ ୱେଭ୍ ଡଗ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁନ୍ ମାସ 16 ତାରିଖରୁ ମୁମ୍ବାଇ ଏନ୍ଏଫ୍ଡିସି କମ୍ପ୍ଲେକ୍ସରେ ଆୟୋଜନ କରାଯିବ। ଏହା 18 ତାରିଖ ପର୍ଯ୍ୟନ୍ତ ଚାଲିବ। ୱେଭ୍ ଡଗ୍ ବଜାର ସହଯୋଗ, ମାର୍ଗଦର୍ଶନ ଓ ବୈଷୟିକ ସ୍ତରରେ ପରିଚୟ ଦେବାରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତାଙ୍କ ଯାତ୍ରାକୁ ତ୍ୱରାନ୍ୱିତ କରିବ। 2024 ମସିହାରେ ପ୍ରଥମ ସଂସ୍କରଣ ପରେ ଚଳିତ ବର୍ଷ ଦ୍ୱିତୀୟ ସଂସ୍କରଣର ଆୟୋଜନ କରାଯାଉଛି। ଦୃଶ୍ୟ ଶ୍ରାବ୍ୟ ଶିଳ୍ପର ପ୍ରତିଷ୍ଠିତ ବୃତ୍ତିଗତ ଓ ଉଦୀୟମାନ ପ୍ରତିଭାଙ୍କୁ ଏହା ଏକ ମଞ୍ଚ ପ୍ରଦାନ କରିବ। ପ୍ରଯୋଜକ, ବିତରକ, ପ୍ରସାରକ, ପାଣ୍ଠି ପ୍ରଦାନକାରୀ ଏବଂ ପ୍ରଯୁକ୍ତିବିଦ୍ୟା ଅଂଶୀଦାରମାନଙ୍କ ପାଇଁ ଏହି ମଞ୍ଚ ଏକ ଅନନ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରି ଚଳଚ୍ଚିତ୍ର ନିର୍ମାତାଙ୍କୁ ବିଶ୍ୱସ୍ତରରେ ପରିଚିତ କରାଇବ। ୱେଭ୍ ଡଗ୍ ବଜାରର ପ୍ରମୁଖ ଅଂଶ ଭାବେ ଭିଆର୍, ପ୍ରଗତି ଲ୍ୟାବ୍, ଏକ୍ସଆର୍ ଏବଂ ଇମର୍ସିଭ୍ ମାର୍କେଟକୁ ସ୍ଥାନିତ କରାଯାଇଛି। ଚଳଚ୍ଚିତ୍ର ନିର୍ମାତା ଏବଂ ଆନିମେସନ୍ ଶିଳ୍ପର ମୁଖ୍ୟ ଅଂଶୀଦାରମାନଙ୍କୁ ଏଥିରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 26 ତାରିଖରେ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଉଛି। ଏଥିରେ ଆକାଶବାଣୀର ବହୁ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିବେ। ଏହି ଅବସରରେ ଗତକାଲି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନରେ ଏକ ସଙ୍ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଆକାଶବାଣୀର ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ହୃଷିକେଶ ପାଣି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଶିକ୍ଷା ସୂଚନା ବିଶେଷକରି କୃଷିକ୍ଷେତ୍ର ତଥା କୃଷକମାନଙ୍କ ଉନ୍ନତିରେ ଆକାଶବାଣୀର ଅନନ୍ୟ ଭୂମିକା ରହିଛି। ଏଥିରେ ରୀତା ପଟ୍ଟନାୟକ ଓ ଅମିତ ଦାସଙ୍କ ସଙ୍ଗୀତ ଓ ବାଦ୍ୟ ପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହାସହ ରବିନାରାୟଣ ଶତପଥୀ ଓ ଶିଶିର କୁମାର ଶତପଥୀ ଦାସକାଠିଆ ପରିବେଷଣ କରିଥିଲେ।

ନିଏ। ଦଳରେ ଥିବା ବୟସ୍କ ମାଇ ହାତୀମାନେ ବି ଛୁଆ ହାତୀମାନଙ୍କୁ ଶିଖାଇବାରେ ସହାୟତା କରିଥାନ୍ତି। ସିଂହୀ ବି ଶାବକମାନଙ୍କୁ ବେଶ ଅନୁଶାସନରେ ରଖିଥାଏ, ସେମାନଙ୍କୁ ସାମାଜିକ ନିୟମ ପାଳନ କରିବା ଏବଂ ଦଳରେ ରହିବା ଶିଖାଏ। ଶିକାର ବେଳେ ମଧ୍ୟ ଶାବକମାନଙ୍କୁ କଡ଼ା ପ୍ରଶିକ୍ଷଣ ଦେବା ସହିତ ସେମାନେ ଶିକାର କରିବା ଶିଖିଯିବା ପର୍ଯ୍ୟନ୍ତ ନିଜ ସାଙ୍ଗରେ ରଖିଥାଏ। ଏପରିକି ଚଞ୍ଚଳ ପିଲାମାନଙ୍କୁ ପଞ୍ଝାରେ ହାଲକା ଚାପୁଡ଼ା ଦେଇ ବାଟକୁ ଆଣେ। ସିଂହୀ ପିଲାମାନଙ୍କୁ ଖୁବ୍ ଯତ୍ନରେ ପାଳନ କରେ ଏବଂ ସେମାନଙ୍କୁ ବଡ଼ କରିବା ଲାଗି ଏକାକୀ ଶିକାର କରି ଖାଦ୍ୟ ଆଣିଥାଏ। ସିଂହୀମାନେ ବି ପରସ୍ପରର ଶାବକଙ୍କ ଲାଳନ ପାଳନ କରିଥାନ୍ତି, ଏହାକୁ କ୍ରେଚ୍ କୁହାଯାଏ। ସିଂହ ଶାବକ ପ୍ରାୟ 2 ବର୍ଷର ହେବା ପର୍ଯ୍ୟନ୍ତ ମା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିଥାନ୍ତି। ଗର୍ଭାବସ୍ଥା ପାଇଁ ପ୍ରସ୍ତୁତ ହେବା ଲାଗି ମାଇ ମେରୁଭାଲୁ 2 ଗୁଣ ଖାଦ୍ୟ ଖାଇ ଓଜନ ବଢ଼ାଏ। ପ୍ରାୟ 400 ପାଉଣ୍ଡ ହେବା ପରେ ତା'ର ପ୍ରଥମ କାମ ହୁଏ ଶାବକ ଜନ୍ମ ଦେବା ପାଇଁ ଏକ ଗାତ ଖୋଳିବା। ଏଠାରେ ସେ ନିଜ ଗର୍ଭାବସ୍ଥାଠାରୁ ଶାବକ ଜନ୍ମ ହେବାର 2 ମାସ ପର୍ଯ୍ୟନ୍ତ ରହିଥାଏ। ସବୁ କାମ ଶେଷ ହୋଇଯିବା ପରେ ମା ଭାଲୁଟି ପ୍ରାୟ 8 ମାସ କାଳ ଉପବାସ କରେ। ତେବେ ଶାବକକୁ ମେରୁ ଅଞ୍ଚଳର ମାତ୍ରାଧିକ ଥଣ୍ଡା ପରିବେଶରେ ଜୀବିତ ରହିବାର ପୂରା ପ୍ରଶିକ୍ଷଣ ଦେଇଥାଏ ମା ମେରୁଭାଲୁ। ସେମାନଙ୍କୁ ଶିକାର କରିବା, ମାଛ ଧରିବା ଏବଂ ବରଫାବୃତ ପରିବେଶରେ ସୁରକ୍ଷିତ ରହିବାର କୌଶଳ ଶିଖାଏ। ମା ପେଙ୍ଗୁଇନ୍ ଅଣ୍ଡା ଦେବା ପରେ ଖୁବ୍ କ୍ଲାନ୍ତ ଏବଂ ଭୋକିଲା ହୋଇଯାଏ। ଏହାପରେ ସେ ଅଣ୍ଡାଟିକୁ ପିତା ପେଙ୍ଗୁଇନ୍କୁ ଧରାଇ ଖାଦ୍ୟ ଅନ୍ୱେଷଣରେ ବାହାରିଯାଏ। ଏହି ସମୟରେ ପିତା ପେଙ୍ଗୁଇନ୍ ଅଣ୍ଡାଟିକୁ ଖୁବ୍ ସୂକ୍ଷ୍ମ ଭାବେ ଯତ୍ନରେ ରଖେ, କାରଣ ଅଣ୍ଡାର କିଛି କ୍ଷତି ହେବା ମାତ୍ରେ ଶାବକର ମୃତ୍ୟୁ ନିଶ୍ଚିତ। ତେବେ ମା ପେଙ୍ଗୁଇନ୍ ମାସ ମାସ ଧରି କେବଳ ନିଜ ପାଇଁ ଖାଦ୍ୟ ଖୋଜିବାକୁ ଯାଏ ନାହିଁ, ସେ ବରଫରେ ବୁଲି ବୁଲି ଯେଉଁ ମାଛ ଖୋଜିଥାଏ ଫେରିବା ପରେ ତାହା ନିଜ ସଞ୍ଚୟ ମନରୁ ବାହାର କରି ଶାବକକୁ ଖୁଆଏ। ପେଙ୍ଗୁଇନ୍ ମା ନିଜ ଶାବକକୁ ଖାଦ୍ୟ, ଉଷ୍ମତା ଏବଂ ସୁରକ୍ଷା ଦେବାରେ ଆଦୌ ହେଳା କରେ ନାହିଁ। ଯେପର୍ଯ୍ୟନ୍ତ ଶାବକ ନିଜେ ଖାଦ୍ୟ ଅନ୍ୱେଷଣ କରିବାକୁ ସକ୍ଷମ ହୋଇନଥାଏ ସେ ପର୍ଯ୍ୟନ୍ତ ଉଭୟ ମା ଓ ପିତା ପେଙ୍ଗୁଇନ୍ ତାକୁ ଥଣ୍ଡାରୁ ସୁରକ୍ଷିତ ରଖନ୍ତି ଏବଂ ମାଛ ଖୁଆଉଥାନ୍ତି।

0: କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଂଗୀତ।
1: ଆଦିବାସୀ ସଂଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ସାନ୍ତାଳ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଦୁର୍ଗା ସରେନ ଏବଂ ତାଙ୍କର ସାଥୀ କଳାକାରମାନେ।

ଦୁର୍ଗା ସରେନ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ନିମାଇ ସରେନ, ଶଙ୍କର କିସ୍କୁ, ଦୁଲାରାମ ସରେନ, ଦାସମାତ ସରେନ, ରଘୁନାଥ ଟୁଡ଼ୁ, ଲାଖାଇ ହେମ୍ରମ, ଲିଲିମଣି ହେମ୍ରମ, ସଲିତା ସରେନ ଏବଂ ପରାୟଣୀ ସରେନ।

ଶୁଣୁଥିଲେ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 17:15 ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଥର ପାଇଁ 11ଟି ତୀର୍ଥସ୍ଥଳରୁ ସଂଗୃହୀତ ପବିତ୍ର ଜଳରେ କୁମ୍ଭାଭିଷେକ ସହିତ ପୁନଃ ନିର୍ମିତ ସୋମନାଥ ମନ୍ଦିରର ଶିଖରକୁ ପବିତ୍ର କରାଯିବ। 90 ମିଟର ଉଚ୍ଚତାର କ୍ରେନ୍ ବ୍ୟବହାର କରି ଏକ ବିଶାଳ ଆନୁଷ୍ଠାନିକ କୁମ୍ଭକୁ ମନ୍ଦିର ଶିଖରକୁ ଉଠାଯିବ। ବୈଦିକ ମନ୍ତ୍ର ମଧ୍ୟରେ ପବିତ୍ର ଜଳବିଧି ଅନୁଷ୍ଠିତ ହେବ। ସୋମନାଥ ଅମୃତ ପର୍ବ 2026ର ବିଶେଷ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ପ୍ରଭାସପାଟଣର ପବିତ୍ର ଭୂମିରେ ରୋମାଞ୍ଚକର ବିମାନ ଉଡ଼ାଣ କଳାକୌଶଳ ପ୍ରଦର୍ଶନ କରାଯିବ। ଆଜି ଏକ ହେଲିକପ୍ଟରରୁ ମନ୍ଦିର ଶିଖର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରସ୍ତୁତିର ମୂଲ୍ୟାଙ୍କନ କରିଛନ୍ତି। ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା, ସମ୍ଭଳ ନିୟୋଜନ ଏବଂ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟର ଶ୍ରୀ ଶାହା ସମୀକ୍ଷା କରିଥିଲେ। ବୈଠକରେ ସମ୍ପତ୍ତିର ସର୍ବନିମ୍ନ କ୍ଷତି ଏବଂ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଦେଶବ୍ୟାପୀ ନିଆଯାଇଥିବା ଦୀର୍ଘକାଳୀନ ବନ୍ୟା ପ୍ରଶମନ ପଦକ୍ଷେପର ଅଗ୍ରଗତିର ମଧ୍ୟ ସମୀକ୍ଷା ହୋଇଥିବା ଜଣାପଡ଼ିଛି। ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା, ନଦୀ ପରିଚାଳନା ପଦକ୍ଷେପ, ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ ମଧ୍ୟ ସମୀକ୍ଷା କରିଛନ୍ତି। ଏହା ବ୍ୟତୀତ ଜୀବନହାନି ରୋକିବା ପାଇଁ ସାମୁହିକ ସଚେତନତା, ସ୍ଥିରତା ନିର୍ମାଣ କାର୍ଯ୍ୟକ୍ରମ ଏବଂ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଓ ଡାକ୍ତରୀ ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା ହୋଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2022 ସେପ୍ଟେମ୍ବର ମାସରେ ନାମିବିଆରୁ ଅଣାଯାଇଥିବା 8ଟି ଚିତାବାଘକୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ି ପ୍ରୋଜେକ୍ଟ ଚିତା ଆରମ୍ଭ କରିଥିଲେ। ଏହି ପର୍ଯ୍ୟାୟକ୍ରମେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଆସନ୍ତାକାଲି କୁନୋ ଜାତୀୟ ଉଦ୍ୟାନରେ 2ଟି ଚିତାବାଘ ଛାଡ଼ିବେ। ପରେ 2023ରେ ଦକ୍ଷିଣ ଆଫ୍ରିକାରୁ 12ଟି ଏବଂ ଚଳିତ ବର୍ଷ ଫେବୃୟାରୀ ମାସରେ ବୋତ୍ସୁଆନାରୁ ଆଉ 9ଟି ଚିତାବାଘ ଅଣାଯାଇଥିଲା। 2023 ମାର୍ଚ୍ଚ ମାସରେ ମାଇ ଚିତାବାଘ ଜ୍ୱାଲା ବିଗତ 70 ବର୍ଷ ମଧ୍ୟରେ ଭାରତରେ ପ୍ରଥମ ଚିତାଶାବକଙ୍କୁ ଜନ୍ମ ଦେଇଥିଲା। 2025 ନଭେମ୍ବର ମାସରେ ଭାରତରେ ଜନ୍ମିତ ଚିତା ମୁଖୀ ମଧ୍ୟ ଶାବକଙ୍କୁ ଜନ୍ମ ଦେଇଥିଲା, ଯାହା ଏହି ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ବର୍ତ୍ତମାନ ସୁଦ୍ଧା ଭାରତରେ 37ରୁ ଅଧିକ ଚିତା ଶାବକ ଜନ୍ମ ନେବା ସହ କୁନୋ ଜାତୀୟ ଉଦ୍ୟାନରେ ମୋଟ ଚିତା ସଂଖ୍ୟା 57କୁ ବୃଦ୍ଧି ପାଇଛି। ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ତାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। 6 ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିସହ 2 ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ଉନ୍ନୀତ କରାଯାଇ ସ୍ୱାଧୀନ ଦାୟିତ୍ୱ ଦିଆଯାଇଛି। ଲକ୍ଷ୍ନୌର ଜନଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ବିଜେପି ରାଜ୍ୟ ସଭାପତି ଭୂପେନ୍ଦ୍ର ଚୌଧୁରୀ ଏବଂ ବିଜେପି ନେତା ମନୋଜ ପାଣ୍ଡେଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ରାଷ୍ଟ୍ରମନ୍ତ୍ରୀ ଅଜିତ ପାଲ ସିଂ ଏବଂ ସୋମେନ୍ଦ୍ର ତୋମାରଙ୍କୁ ପଦୋନ୍ନତି ଦିଆଯାଇ ସ୍ୱାଧୀନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ଏହି ସମ୍ପ୍ରସାରଣ ସହିତ 403 ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ମନ୍ତ୍ରୀ ପରିଷଦ ସଂଖ୍ୟା 60କୁ ବୃଦ୍ଧି ପାଇଛି। ଗୁରୁଗ୍ରାମର ଏକ ସ୍ୱତନ୍ତ୍ର ପିଏମ୍ଏଲ୍ଏ କୋର୍ଟ ପଞ୍ଜାବ ଶିଳ୍ପମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିକୁ 7 ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଇଡି ଗତକାଲି 100 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦ୍ରବ୍ୟ ଓ ସେବାକର ଜିଏସ୍ଟି କାରବାରରେ ଠକେଇ ସହ ଜଡ଼ିତ ଏକ ମାମଲାରେ ଚଣ୍ଡିଗଡ଼ରୁ ସଞ୍ଜୀବ ଆରୋରାଙ୍କୁ ଗିରଫ କରିଥିଲା। ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲର 73ତମ ସଂସ୍କରଣ ଆଜି ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି। ଦେଶବ୍ୟାପୀ ଆୟୋଜିତ ହେଉଥିବା ସଣ୍ଡେ ଜନ୍ ସାଇକେଲ ଏକ ଆନ୍ଦୋଳନରେ ପରିଣତ ହୋଇଛି। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବାହିନୀର କର୍ମଚାରୀମାନେ ନାଗରିକମାନଙ୍କ ସହ ଯୋଗ ଦେଇଥିଲେ। 800ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସ୍ଥଳସେନା, ନୌସେନା ଏବଂ ବାୟୁସେନାରୁ 20 ଜଣ ଲେଖାଏଁ ପ୍ରତିନିଧି ଯୋଗ ଦେଇଥିଲେ। ଫିଟ୍ ଇଣ୍ଡିଆ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ସିଏଫ୍ଆଇର ସହଯୋଗରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲ ଆୟୋଜିତ ହେଉଛି। ମିଜୋରାମର କୋର୍ଥା ଉତ୍ତର ଗ୍ରାମ ପରିଷଦ ସ୍ଥାୟୀ ଗ୍ରାମୀଣ ବିକାଶ ଏବଂ ପରିବେଶ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ ପାଇଁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର 2026ର ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ଜାତୀୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ପୁରସ୍କାର ପରିମଳ, ପରିବେଶଗତ ସନ୍ତୁଳନ ଏବଂ ସମ୍ପ୍ରଦାୟ କଲ୍ୟାଣରେ ଉତ୍କର୍ଷତାକୁ ସ୍ୱୀକୃତି ପ୍ରଦାନ କରିଥାଏ। ପାକିସ୍ତାନରେ ଖାଇବର ପଖତୁନ୍ଖ୍ୱା ପ୍ରଦେଶର ଏକ ପୁଲିସ୍ ପୋଷ୍ଟରେ ଆତ୍ମଘାତୀ ଆକ୍ରମଣରେ 15 ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସୁରକ୍ଷା

0: କର୍ମୀମାନେ ପୁଲିସ୍ ପୋଷ୍ଟ ନିକଟକୁ ଆସୁଥିବା ଏକ ବିସ୍ଫୋରକ ସାମଗ୍ରୀ ବୋଝେଇ ଗାଡ଼ି ଉପରେ ଗୁଳି ଚାଳନା କରିବା ଫଳରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରାୟପୁରର ଶହୀଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜିର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା। ତେଲେଙ୍ଗାନାରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଯୋଗଦେବେ। ଦେଶରେ ଗ୍ରୀଷ୍ମ ପ୍ରବାହ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ 6 ଜଣ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକ ଏବଂ ଉପସ୍ଥାପନାରେ ମୁଁ ନୀନା ସାହୁ। ମାଲକାନଗିରି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଜିଲ୍ଲା ପାଇଁ 843 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। 318 କୋଟି ଟଙ୍କାରୁ ଅଧିକ ବ୍ୟୟରେ ସମ୍ପୂର୍ଣ୍ଣ 31 ପ୍ରକଳ୍ପର ଲୋକାର୍ପଣ ସହ 184 କୋଟି ଟଙ୍କାରୁ ଅଧିକ ବ୍ୟୟ ସମ୍ଭଳିତ 30 ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝି ବିଧାୟକ ନରସିଂହ ମାଡକାମୀ ଏବଂ ଅନ୍ୟାନ୍ୟ ଜନପ୍ରତିନିଧି ଯୋଗଦେଇ ଜିଲ୍ଲାର ବିକାଶଧାରା ଉପରେ ଆଲୋକପାତ କରିଥିଲେ। ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ
3: ଏ ଉପାନ୍ତ ଜିଲ୍ଲାକୁ ଆଗକୁ ବଢ଼େଇବା ପାଇଁ ଆଜିର ସରକାର ସଂକଳ୍ପବଦ୍ଧ। ଏଠିକାର ସବୁଠାରୁ ବଡ଼ କଥା ହେଉଛି DMJSF4ରେ ରାସ୍ତା 170 ରାସ୍ତା ମିଳିଛି, ତା ସଙ୍ଗେ ସଙ୍ଗେ ଆହୁରି 28 ରାସ୍ତା ଏ ବର୍ଷ ମିଳିବ ଏବଂ 22 ସେତୁ ଯୋଉଠି କନେକ୍ଟ ହେଇପାରିବ, ତା ସଙ୍ଗେ ସଙ୍ଗେ ଆମେ 2 ମେଗା ପ୍ରକଳ୍ପ 10 ପଞ୍ଚାୟତ ଉପକୃତ ହେଇପାରିବେ। ଜିବିଓରେ ଆମେ ପାଖାପାଖି 6 କୋଟି ଟଙ୍କା ଆମେ ଖର୍ଚ୍ଚ କରିବାର ସୌଭାଗ୍ୟ ପାଇଲୁ, ଯାହାଦ୍ୱାରା କି ଏକ ଏସେଟ୍ ଗାଁ ଏବଂ ପଞ୍ଚାୟତ ସ୍ତରରେ ହେଇପାରିବ। ତାର ସଙ୍ଗେ ସଙ୍ଗେ ପ୍ରଗତି ପଥେ ଯୁବା ମାଲକାନଗିରି ଆଜି ତାହା ଲଞ୍ଚିଂ ହେଲା। ଆଗାମୀ ଦିନରେ ସେମାନେ ସ୍ପୋର୍ଟସ ଇକ୍ୟୁପମେଣ୍ଟ, ଜିମ୍ର ଇକ୍ୟୁପମେଣ୍ଟ, ସିଟି ନ୍ୟୁଜ ପେପର ଏବଂ ସଂସ୍କୃତି କ୍ଷେତ୍ରରେ ତାଙ୍କର ପାରଦର୍ଶିତା ହେବ, ଯାହାକି ନ୍ୟୁ ଏଜୁକେସନ ପଲିସି ଭିତରେ ଆଉ ଏକ ପାଦ ମାଲକାନଗିରି ଆଗକୁ ଆଗକୁ ବଢି ଚାଲିଛି।
2: ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି ଓ ଉପାଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡିଏନ୍କେ ସ୍ଥିତ ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଉଭୟ ଏକ ଶୋଭାଯାତ୍ରାରେ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର ସେମାନଙ୍କୁ ସ୍ୱାଗତ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଉଭୟ ପ୍ରକାଶ କରିଥିଲେ। ଏହି ଅବସରରେ ବିଧାୟକ ନରସିଂହ ମାଡକାମୀ ଓ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ିଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ମାଲକାନଗିରି କଲ୍ୟାଣ ମଣ୍ଡପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ 17 ଯୋଡ଼ିଙ୍କ ସାମୁହିକ ବିବାହ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ପ୍ରଥମେ ସର୍ବିନ୍ଦ ରାଜ ସିର୍କେ, ବିଧାୟକ ନରସିଂହ ମାଡକାମୀ ଓ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ୍ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଯୋଜନା ଅଧୀନରେ ପ୍ରତ୍ୟେକ କନ୍ୟାଙ୍କୁ 45,000 ଟଙ୍କା ଚେକ୍, ବିବାହ ପଞ୍ଜୀକରଣ ପ୍ରମାଣପତ୍ର ଏବଂ ଏକ ଫଳନ୍ତି ବୃକ୍ଷ ପ୍ରଦାନ କରାଯାଇଥିଲା। ଗରିବ ପରିବାରଙ୍କୁ ସାମାଜିକ ଓ ଆଇନଗତ ସୁରକ୍ଷା ଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ କହିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ अरविंद राजसिरके मुख्य अतिथि भाव जोगदे ग्रामांचल अर्थनीति प्राणीस

ସମ୍ପଦର ଗୁରୁତ୍ୱ ବିଷୟରେ କହିଥିଲେ। ପଶୁପାଳନ କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନର ବ୍ୟବହାର ପାଇଁ ସେ ପରାମର୍ଶ ଦେଇଥିଲେ। ଶେଷରେ ଉଲ୍ଲେଖନୀୟ ସେବା ପାଇଁ କିଛି ସଫଳ ଚାଷୀ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି। ଶ୍ରମିକମାନେ ସମାଜର ପ୍ରକୃତ ବିନ୍ଧାଣି ଓ ସେମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପ୍ରଶାସନର ପ୍ରାଥମିକତା ବୋଲି ଜିଲ୍ଲାପାଳ କହିଥିଲେ। ଏହି ଅବସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ 323 ଜଣ ହିତାଧିକାରୀଙ୍କୁ 1,63,00,000 ଟଙ୍କାରୁ ଅଧିକ ସହାୟତା ରାଶି ବଣ୍ଟନ କରାଯାଇଥିଲା। ମାଲକାନଗିରି ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଆୟୋଜିତ ସିଏମ୍ ଟ୍ରଫି ଆନ୍ତଃ ଜିଲ୍ଲା ଫୁଟବଲ, କବାଡ଼ି, ଭଲିବଲ ଓ ଖୋଖୋ ଚାମ୍ପିୟନ୍ସିପ୍ର ଉଦ୍ଯାପନୀ ଉତ୍ସବରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଯୋଗଦେଇ କ୍ରୀଡ଼ା ଯୁବପିଢ଼ିକୁ ଏକତା ଓ ଶୃଙ୍ଖଳାର ବାର୍ତ୍ତା ଦେଇଥାଏ ବୋଲି କହିଥିଲେ। ପ୍ରତିଯୋଗିତାରେ ଜିଲ୍ଲାର 7 ବ୍ଲକରୁ 900 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।

0: କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:31। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଚାଷବାସ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ଖରା ପାଣି ପବନ ସବୁର ସମାଧାନ କରତେ ହୋ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
1: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
1: ଚାଲ।
5: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
6: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
5: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
6: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ, HUID କୋଡ ନମ୍ବର ଥିବା ଗହଣା ମିଳୁଛି।
5: ତାହେଲେ ତ ବଢିଆ କଥା।
6: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।

ଆମେ କହୁ ଯେ ଜଳ ହିଁ ଜୀବନ, ନାଇଁ କି? ପାଣି ବିନା ତ ବଞ୍ଚିପାରିବେନି। ଆଚ୍ଛା, ଆମର ମଣିଷ ସମାଜ କିସ, ପଶୁ ପକ୍ଷୀ ଗଛ ଲତା ସବୁ ପାଇଁ ପାଣି ଦରକାର। ଆମର ଚାଷୀ ଭାଇମାନେ ଯୋଉମାନେ ସବୁ ଚାଷବାସ ବି କରୁଛନ୍ତି, ସେମାନେ ନିୟମିତ ବ୍ୟବଧାନରେ ପାଣି ଦଉଛନ୍ତି, ମାନେ ଦେଖିକି ଖରା କେତେ ହେଲାଣି, ମଝିରେ ଯଦି ବର୍ଷା ହେଇଥିବ ତାହେଲେ 5-7 ଦିନ ପୁଣି ଛାଡ଼ିଦେଲେ, ନହେଲେ ପାଣି ବା ଜଳସେଚନକୁ ନେଇକି ଆମର ଫସଲ ନିର୍ଭର କରେ, ନାଇଁ କି? ସେମିତି ଆମ ଦେହରେ ମଧ୍ୟ ଆମେ ଯେତିକି ପାଣି ପିଇବା ଦରକାର, ପାଣିକୁ ନେଇକି ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ମତ ଦିଅନ୍ତି। କେତେବେଳେ ପାଣି ପିଇବା, ଶୋଇ ଉଠିଲେ ପାଣି ପିଇବା,

0: କି ରାତିରେ ବେଶୀ ପାଣି ପିଇବାନି କି ଖାଇଲା ବେଳେ ପାଣି ପିଇବାନି, ଏମିତି ସବୁ ବିଭିନ୍ନ ପ୍ରକାର
1: ସାରିଲା ପରେ ବି ପାଣି ପିଇବାନି,
0: ଏମିତି
1: ଘଣ୍ଟେ ଘଣ୍ଟେ ଛାଡ଼ିକି ପାଣି ପିଇବା। ତାପରେ କଥାକୁ କୁହନ୍ତିନି ଯେ ପୃଥିବୀଟା ଆମର ଯେତିକି ଅଂଶ ରହିଛି ଦୁଇ ତୃତୀୟାଂଶ କୁଆଡେ ଜଳଭାଗ ଆଉ ଏକ ତୃତୀୟାଂଶ ହଉଛି ଆମର ସ୍ଥଳଭାଗ, ଏବଂ ଦୁଇ ତୃତୀୟାଂଶ ଜଳଭାଗ ଯୋଉ କୁହାହଉଛି ସେଥିରେ ସମୁଦ୍ର ପାଖରୁ ଆରମ୍ଭ କରିକି ନଦୀ ନାଳ ପୋଖରୀ ହ୍ରଦ ସବୁକିଛି ଆସୁଛି। କିନ୍ତୁ ଏବେ ଗୋଟେ ପାଣିର ଦେଖ ଗୋଟେ ଅଲଗା ରୂପ ବର୍ତ୍ତମାନ ଦେଖାହଉଛି। ଆମେ ପିଇବା ପାଣି ସାଧାରଣତଃ କୂଅ ବା ନଳକୂପରୁ ପିଉ, ଏବଂ ବହୁତ ପୂର୍ବରୁ ବାଲିଚୁଆରୁ ପାଣି ସଂଗ୍ରହ କରିକି ବି ଆମେ ପିଉଥିଲୁ, ବର୍ତ୍ତମାନ ସେଟା ସମ୍ଭବ ହଉନି। ଆମେ ଛୁଆବେଳେ ବିଲକୁ ଯାଉଥିଲା ବେଳେ ଶୋଷ ଲାଗିଲେ ସେ ବିଲ ପାଣିକୁ ପିଇ ଦଉଥିଲୁ, ବର୍ତ୍ତମାନ ସେଟା ମଧ୍ୟ ନିରାପଦ ନୁହେଁ କାରଣ ବିଲରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରାହଉଛି। ତା ବାଦ ଏବେ ଆଉ ଗୋଟେ ଜିନିଷ ଆମର ଦେଖିଲୁ, ଆମେ ସ୍ୱାସ୍ଥ୍ୟଗତ ଯୋଗୁଁ ବା ପାଣିର ଯୋଉ ଅପବ୍ୟବହାର କରିକି ଆମେ ସବୁ ପରିବେଶକୁ ନଷ୍ଟ କରୁଛୁ। ସେଥିପାଇଁ ତୁମେ ଯାହା ହେଲା ଦେଖିବ ଯୋଉଠୁ ବି ଭାରତ ବର୍ଷର ଯୁଆଡେ ବି ଯାଅ, ଆମ ଓଡ଼ିଶା କଥା କୁହ କି ଯୁଆଡେ ବି ଯାଅ, ତୁମେ ମନେକର ଗୋଟେ ହୋଟେଲକୁ ଖାଇତେ ଗଲ, ଆଗରୁ ବ୍ୟବସ୍ଥା କିସ ଥିଲା, ହୋଟେଲରେ ଖାଇଲା ମାନେ ତୁମକୁ ପାଣିଟା ଆଣିକି ଜଗରେ ଗୋଟେ ଦଉଥିଲେ ବା ଗୋଟେ ପାତ୍ର, ବର୍ତ୍ତମାନ ତୁମେ ଖାଇତେ ବସିଲା ବେଳେ ସିଏ ଢାବା ହଉ ବା ହୋଟେଲ ସିଏ ଯୋଉ ତାରକା, ଆମେ ତ ବଡ ବଡ ତାରକାକୁ ଯାଉନୁ ସେଇ ସାଧାରଣ ହୋଟେଲକୁ ଯାଉଛୁ, ପାଣି ବୋଟଲ ଗୋଟେ ଯୋଉଟା ସିଲ୍ଡ ପାଣି ବୋଟଲ ପ୍ୟାକେଜ ଯୋଉଟା ପାଣି ସେଟାକୁ ମିନେରାଲ ୱାଟର କୁହନ୍ତି, ମୁଁ ସେଟାକୁ ବିଶ୍ୱାସ କରୁନି, ସେଠି ଲେଖା ହୁଏ ବହୁତ କଥା କିନ୍ତୁ ସେସବୁ ନୁହେଁ, କେବଳ ସେଟାକୁ ଗୋଟେ ମାନେ ବିକ୍ରି ହଉଥିବା ବିଶୁଦ୍ଧ ପାନୀୟ ଜଳ ବୋଲି କୁହାହଉଛି। ଆଉ ହୋଟେଲରେ ମୁଁ କୁହାହଉଛି ଭାଇ ତୁମର ସେ ଛାଡ଼ିଗଲା କି, ମାନେ ତୁମେ ହୋଟେଲ କରିଛ ଖାଇତେ ଦବ ପାଣି ଟିକେ ଦବ ନିଜ ପାଣିର ପଇସା ନବ ଅନ୍ୟ କଥା, କିନ୍ତୁ ସମସ୍ତଙ୍କୁ ବାଧ୍ୟ କରିବ ନା ତୁମେ ସିଲ୍ଡ ୱାଟର ନା ଆଜ୍ଞା ସବୁ ପ୍ରାୟ ନଉଛନ୍ତି ଆଉ ନା ମୁଁ ତୁମ ହୋଟେଲର ପାଣି ପିଇବି ଦେଖିବା କଣ ହଉଛି ବା ନ ହଉଛି ବା କେତେ ଦୂର ରହିଛି, କିଛି ଅସୁବିଧା ନାହିଁ ସେଥିରେ କିଛି ଦେଖିକି ଆଣିକି ଦଉଛନ୍ତି ବି କହିଲେ ସେମାନେ ଅଲଗା ଟାଇପ୍ର ଟିକେ ଅନଉଛନ୍ତି ଯେ ଏ ଲୋକଟା ଗୋଟେ କେଠୁ ଆସିଲା ବୁଝିପାରିଲା, ତୁମେ ଗୋଟେ ବୁଝିପାରୁନାହାନ୍ତି ଯେ ଇଏ ୟାର ମୁଣ୍ଡରେ କଣଟା ଚାଲିଛି ଯେ ଇଏ କଣଟା ଚିନ୍ତା କରୁଛି, କିନ୍ତୁ ଆମେ ସବୁବେଳେ ବିଶ୍ଳେଷଣ କରୁ ଯେ ଆମେ ତ ଖାଇଲା ବେଳେ ପାଣି ଘରେ ବି ଦିଅନ୍ତି ବନ୍ଧୁବାସ ଘରକୁ ଦିଅନ୍ତି, ଆଉ ଆମର ଗୋଟେ ସାଧାରଣରେ ଆମେ ଯେହେତୁ ଅତିଥି ଦେବ ଭବ କହୁ ଆମେ ଆତିଥ୍ୟ ଚର୍ଚ୍ଚା କରୁ, କିଏ କେମିତି ସର୍ବତ ବିଭିନ୍ନ ରକମ ଦଉଛନ୍ତି ସ୍କ୍ୱାସ ଲସି ଆଜିକାଲି
0: କୋଲ୍ଡ ଡ୍ରିଙ୍କ୍ସ ଇତ୍ୟାଦି ବି
1: ଦଉଛନ୍ତି, କିନ୍ତୁ ସାଧାରଣ ଭାବରେ ପ୍ରାୟ ଯେକୌଣସି ଘରକୁ ଯାଅ ତୁମେ ପାଣି ଗିଲାସ ଗୋଟେ ପ୍ରାୟ ଦବାର ଗୋଟେ ଆମର ରହିଥିଲା
0: ପରମ୍ପରା,
1: କିନ୍ତୁ ବର୍ତ୍ତମାନ ସେଟା ବଟଲ ଭିତରେ ମିଳୁଛି ଚାରିଆଡେ,
0: ତା ପାଇଁ ଦେୟ ଦେବାକୁ ପଡ଼ୁଛି। କିନ୍ତୁ ସାଧାରଣ ଭାବରେ ଦେଖ ଆମେ ଯୋଉଟା ପାଇଁ ଖର୍ଚ୍ଚ କରୁଛେ ସେଟା ଆଗରୁ ଆମକୁ ସବୁ ଫ୍ରି ମିଳୁଥିଲା, ପାଣି ପର୍ଯ୍ୟାପ୍ତ ସବୁଆଡେ ଭରପୁର ଥିଲା, ସବୁଆଡେ ଜଳଛତ୍ର
1: କୁହାହଉନଥିଲା ମାନେ ଇକୋନୋମିକ ଗୁଡ୍ସ ବୋଲି ସେଗୁଡା ଫ୍ରି ଗୁଡ୍ସ ହିସାବରେ ଯାଉଥିଲା,
0: ତେଣୁ ପାଣି ଗୋଟେ ବର୍ତ୍ତମାନ ଇଣ୍ଡଷ୍ଟ୍ରି ହେଇଯାଇଛି ସବୁ ଜାଗାରେ ପ୍ୟାକେଜ ୱାଟର, ଗାଁ ଗହଳିରେ ବି ସବୁ ପାଣି ମିଳିଲାଣି ସିଲ୍ ପାଣି ବୁଝିପାରିଲ ନା, ଆଉ ହୁଏତ କିଛି ଜାଗାରେ ଆମେ ନିରାପଦ ବୋଲି ଭାବୁନେ ସେଥିପାଇଁ ଟିକେ ପାଣି କିଣିକି ପିଉଛେ, ବା ଟିକେ ଏଇ ଖରା ଦିନରେ ଟିକେ ଥଣ୍ଡା ପାଣି ଯୋଉଟା କହୁଛେ ଯୋଉଟାକି ଫ୍ରିଜରେ ଥିବ ବା ଟିକେ ଥଣ୍ଡା ଜାଗାରେ ରଖିଥିବେ ତା ପାଇଁ ବରଂ 10 ଟଙ୍କା ଜାଗା 20 ଟଙ୍କାରେ ବିକ୍ରି କରୁଛନ୍ତି, କିନ୍ତୁ ଆମେ ଚାହୁଁ ଯେ ଟିକେ ଶୀତଳ ଜଳ ମିଳିଲେ ତୃପ୍ତି ଲାଗିବ ନାଇଁ କି, ଆଉ ସେ ଦୃଷ୍ଟିରୁ ପାଣି ବହୁ ଜାଗାରେ ସେମିତି ହୁଏ, ହୋଟେଲ ହଉ ବା ଆମର ଜଳଖିଆ ଦୋକାନ ହଉ ବା ବିଭିନ୍ନ ଯୋଉ ବାହାରେ ଯୋଉ ଭଳିଆ ସେମାନେ ପାଣି ସଂଗ୍ରହ କରୁଛନ୍ତି ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି ବିକ୍ରି କରୁଛନ୍ତି, ସେ ପାଣି ଦୂଷିତ କାରଣରୁ ବା ପାଣି ଠିକ ନଥିବା କାରଣରୁ ବେଳେବେଳେ ଦେହ ଖରାପ ବି ହଉଛି ନାଇଁ କି, ଆଉ ସାଧାରଣ ଭାବରେ ଏବେ ଦେଖ ସେ ପାଣିରୁ ନେଇକି ଆମେ ସମୟ ଥିଲା ଯେତେବେଳେ ହୋଇଯାବା ଜଳବାହିତ ରୋଗ, ଆଉ ସାଧାରଣତଃ ସେଟା ନୂଆ ନୂଆ ବର୍ଷା ହେଲେ ବା ମୌସୁମୀ ବର୍ଷା ହେଲେ ଆମେ କହୁ ଯେ ବାହାର ପାଣି ସବୁ କୂଅରେ ପଶିଲା ବା ନଈ ନାଳରୁ ଆସିଲା ତେଣୁ ପାଣି ଅପରିଷ୍କାର ହେଲା, ଆଜିକାଲି ସେଟା କିଛି ନାହିଁ, ଆଜିକାଲି ସବୁ ଜାଗାରେ ପ୍ରାୟ ପାଣିର ଯୋଉ ଆମେ ବିଶୁଦ୍ଧ ପାଣି ଯୋଉଟା କହୁଛେ ନଳକୂଅର ପାଣି, ନଳକୂଅ ହୁଏତ ଗାଁ ଗହଳିରେ ବହୁତ ଅଛି କିନ୍ତୁ ସେଟା ପିଇବା ଉପଯୋଗୀ ହେଇପାରୁନି, ମାନେ ଇଏ ହଉଛି କିସ କେତେବେଳେ ଆଇରନ୍ ଅଂଶ ବେଶୀ ହଉଛି କେତେବେଳେ ପାଣିର ରଙ୍ଗ କଲର୍ ଯୋଉଟା ହଳଦିଆ କି ନାଲିଆ ବାହାରୁଛି ତେଣୁ ସେଟା ପିଇବା ଉପଯୋଗୀ ହେଇପାରୁନି, ତେଣୁ
1: ଜଳର ସ୍ରୋତ ଯାହା ହଉ ନା କାହିଁକି ବର୍ତ୍ତମାନ ସବୁ ଲୋକ ଭାବୁଛନ୍ତି ବିଶୁଦ୍ଧ ପାନୀୟ ଜଳ କହିଲେ ଯୋଉଟା ବଟଲରେ ମିଳୁଛି ବା ପାଉଚରେ ବି ଆଜିକାଲି ପ୍ଲାଷ୍ଟିକ ଏଡ଼ କୁହାହଉଛି, ପ୍ଲାଷ୍ଟିକ ବ୍ୟବହାର କରନି କିନ୍ତୁ ପ୍ଲାଷ୍ଟିକ ପ୍ରଚୁର ପରିମାଣରେ ସେଇ ଆକାରରେ ବି ମିଳୁଛି, ଆଉ ଚା ବି ସେମିତି ପିଇବ ସେ ଯୋଉ ପ୍ଲାଷ୍ଟିକ କଟେଡ୍ ଗ୍ଲାସରେ ପିଅନି ସେଟା କ୍ୟାନ୍ସର ହଉଛି, ସେଟା କ୍ୟାନ୍ସର ହବା ପାଇଁ ଯୋଉ ଜିନିଷ ସବୁ ରାସାୟନ ଯୋଉ ଗୁଡାକ ଦାୟୀ ବୋଲି କୁହାଯାଏ ସେଇଭଳିଆ ଜିନିଷ ସେଠି ଥାଉଛି, ଅର୍ଥାତ୍ ସେଇ ପ୍ଲାଷ୍ଟିକର କଟିଂ ଥାଉଛି ତ ସେଟା ମନା କରାହଉଛି, କିନ୍ତୁ ପ୍ରାୟ ସେଗୁଡ଼ାକ ବି ପ୍ରଚୁର ପରିମାଣରେ।

0: ବ୍ୟବହାର କରାହଉଛି, ରାସ୍ତାଘାଟ ଚାରିଆଡେ ଖାଲି ପଲିଥିନ, ଚାରିଆଡେ ମାନେ ଆଉ ନାହିଁ, ପରିବେଶକୁ ନଷ୍ଟ କରିସାରିଲୁଣି ଆମେ ଆଉ।
1: ତେବେ କଥା ହଉଛି ଆମର ଯୋଉ ପାନୀୟ ଜଳ କଥା ଆମେ ଆଲୋଚନା କରୁଛେ, କିନ୍ତୁ ଯାହା ବି ହଉ ନା କାହିଁକି ଏଇ ଖରା ଦିନଟାରେ ବିଶେଷ କରି ଆମର ଚାରିଆଡେ ଜଳଛତ୍ର ଖୋଲା ହେଇଛି, ଯେ ଗୋଟେ ହାଣ୍ଡି ଥିବ ତା ଉପରେ ଗୋଟେ ନାଲି କନା ଢଙ୍କା ହେଇଥିବ ଏବଂ ଗୋଟେ ବଡ ଡଙ୍କି ଦିଆ ହଉଛି। ଆମର ବିଶେଷ କରି ମ୍ୟୁନିସିପାଲିଟି ଇଲାକାରେ ସେସବୁ ବ୍ୟବସ୍ଥା ବି ରହୁଛି,
2: କଥା ହଉଛି ଯୋଉ ପରିବେଶରେ ତାକୁ ରଖାହଉଛି ଏବଂ ଯୋଉଭଳି ଭାବରେ ରଖାହଉଛି, ସାଧାରଣ ଭାବରେ ସେମିତି ହଠାତରେ ଲୋକ ପିଇବାକୁ ଇଚ୍ଛା କରୁନାହାନ୍ତି। ହାଣ୍ଡିରେ ଅଛି ସେ ତିନି ଦିନ ହେଲାଣି ପାଣି ଅଛି, ବା ପାଣି ଖରାରେ ସେମିତି ରହିଛି, ଗରମ ହେଇଯାଇଛି,
0: ସେ ହାଣ୍ଡିଟାକୁ ପରିଷ୍କାର ପରିଚ୍ଛନ୍ନ ରଖାଯାଉଛି ନା ନାହିଁ, କୋଉ ସ୍ରୋତରୁ ଆଣୁଛନ୍ତି ସେମାନେ, କୂଅରୁ ଆଣୁଛନ୍ତି କି ବରୁଅରୀରୁ ଆଣୁଛନ୍ତି କି କୋଉଠୁ ଆଣୁଛନ୍ତି, ସେ କଥା ରହୁଛି। ତାପରେ ବର୍ତ୍ତମାନ ସେଇ ଯୋଉ ବଢିଆ କଥାଟା କହିଲ ଯେ ହଠାତ୍କୁ ଗୋଟେ ସ୍ରୋତକୁ ବା ଗୋଟେ ମଣିଷକୁ ହଠାତ୍ ଆମେ ବିଶ୍ୱାସକୁ ବି ନେଇପାରୁନୁ, ସେଇ ପାନୀୟ ଜଳ କଥାକୁ ଯଦି କୁହାଯାଏ। ଆଉ ଖାଦ୍ୟ ପଦାର୍ଥ କଥା ତ ଅଲଗା, ବର୍ତ୍ତମାନ ବିଭିନ୍ନ ପ୍ରକାରର କଥା କୁହାହଉଛି, ଆଜିକାଲି ଖାଦ୍ୟରେ ବି ବା ପାନୀୟରେ ବି ହଠାତ୍ ବିଭିନ୍ନ ପ୍ରକାର ନିଶା ଦେଇକି ବି ଲୋକମାନେ ଲୁଣ୍ଠନ ଫୁଣ୍ଠନ କୁଆଡ଼େ କରୁଛନ୍ତି, ଟ୍ରେନ୍ରେ ବସ୍ରେ ଏବଂ ଯାତାୟାତ କରୁଥିବା ସାଧାରଣ ଜାଗାରେ। ଆଉ ବର୍ତ୍ତମାନ ବଡ଼ ମଣିଷ ମଣିଷକୁ ଭଲ ପାଇବା ଜାଗାରେ, ଗୋଟେ ସ୍ନେହ ପ୍ରେମ ଏବଂ ଆସ୍ଥା ଭରସା ଭିତରେ ରହିବା ଜାଗାରେ ଆମେ ବିଭିନ୍ନ ପ୍ରକାର କରୁଛୁ, କିନ୍ତୁ ତା ଭିତରେ ବି ଭେନିଟି ଲୋକ କରୁଛନ୍ତି, ଆଉ କିଏ କେମିତି ବି ଦଉଛି ଜଳଛତ୍ର ଖୋଲିକି ନିଜେ ଦଉଛନ୍ତି ଖର୍ଚ୍ଚରେ ଲୋକ ଗୋଟେ ଛିଡ଼ା କରିକି।
2: ଏଇଟା କେବଳ ଖରାଦିନ ପାଇଁ, ଅନ୍ୟ ଦିନ ମାନଙ୍କରେ ତ ସେ ଦେଖାଯିବନି। ତାପରେ କିଏ ସର୍ବତ ଦେଲାଣି, କିଏ ସେ ଯୋଉ ଦହି ଦେଲାଣି, କିଏ ସ୍କ୍ୱାସ୍କୁ ଘାଣ୍ଟିକି ସିଏ ଗୋଟେ ଦଉଛନ୍ତି ପାନୀୟ ହିସାବରେ, ସିଏ ନିଜର ମାନେ ଦାନ ଯାହା ହଉଛି ହଉଛି, ତାପରେ ନିଜର ଗୋଟେ ନାଁ ଆଉ ଚରିତ୍ର ବନେଇବାର ଗୋଟେ ସେ ଗୋଟେ ପ୍ଲାଟଫର୍ମ ହେଇଯାଇଛି।
0: ଆମେ ଜାଣିଛୁ ଯେହେତୁ ଆମର ଆଶଙ୍କା ରହୁଛି ସବୁବେଳେ, ଜଳର ଅଭାବ ହୁଏ ଦେହରେ ଏବଂ ଜଳାଭାବ ଯୋଗୁଁ ଆମେ ସବୁବେଳେ କହୁ ଯେ ORS ଟିକେ ମିଶେଇକି ପାଣି ନେଇକି ଯାଆନ୍ତୁ ଘରୁ, ଆଉ କାମକୁ ଯାଆନ୍ତୁ ବା କାର୍ଯ୍ୟାଳୟକୁ ଯାଆନ୍ତୁ ବା ନିଜ ବିଜନେସ ସେଣ୍ଟରକୁ ଯାଆନ୍ତୁ, ଜଟକୁ ଯାଉଥିଲେ ବି ନିଜ ସାଙ୍ଗରେ ଟିକେ ପାଣିର।
2: ସେଇଟା ସେଇ କଥାଟା ହିଁ ଠିକ ଯେ ଆମେ ନିରାପଦ ଯୋଉଟା ଆମେ ଭାବୁଛେ ସେଇ ସ୍ରୋତରୁ ଆମେ ପାଣିଟା ଯଦି ସାଙ୍ଗରେ ନେଇକି ଯାଇଥିବା କୋଉଠୁ ଯୋଉଠୁକୁ ବି ଗଲେ, ତାହେଲେ ଆମେ ସେଥିରୁ ସୁରକ୍ଷିତ ରହିବା। ଆଉ ପାଣି କିଏ ହଉଛି, ପାଣି ତ ମିଳୁଛି ବା ପାଣି ଏଠି ସେଠି ପିଇ ଦବା, ତାପରେ ନିଜେ ଅସୁବିଧାରେ ପଡିବା, ତେଣୁ ବିପଦ ହବ ଆଉ କି ନାଇଁ କି।
1: ତେବେ ଯାହା ବି ହଉ ନା କାହିଁକି ଜଳ ହିଁ ଜୀବନ ଯୋଉ କଥା ଆମେ କହୁଛେ, ତେଣୁ ପୃଥିବୀରେ ଯେତେ ଜଳସ୍ରୋତ ରହିଛି, ସେ ଝରଣା ହଉ, ସମୁଦ୍ର ହଉ, ନାଳ ହଉ, ଖାଳ ହଉ, କୂଅ ହଉ, ଗଡ଼ିଆ ହଉ, ପୋଖରୀ ହଉ, ଜଳ ଏକ ବିଚିତ୍ର ଜିନିଷ। କାରଣ ବିଚିତ୍ର ଜିନିଷ କହିବାର କଥା ହଉଛି ଜଳକୁ ଆମେ ବରଫ ଆକାରରେ ପାଇପାରିବା, କଠିନ ଭାବରେ, ପୁଣି ତରଳ ଭାବରେ ପାଇପାରିବା ଏବଂ ଗ୍ୟାସୀୟ ଭାବରେ ପାଇପାରିବା।
0: ଜଳର ତୁମେ ଦେଖିପାରିବନି, ସେଟାକୁ ଦେଖିବ ଯେ ଧୂଆଁ ହେଇକି ଉଠି ଯାଉଛି ବା କେତେବେଳେ ଦେଖା ବି ଯାଇନି, କିନ୍ତୁ ତାକୁ ସେଟାକୁ ଦେଖିବାକୁ ହେଲେ ଆମକୁ ଥାଳି ଗୋଟେ ଯଦି ଢଙ୍କେଇ ଦବା ଯାହା ଆମେ ବସେଇଥିବା ଅଗ୍ନିରେ, ତାହେଲେ ସେ ଥାଳିରେ ଆସିକି ଜମା ହବ, ତାକୁ ଆମେ କହୁ ଯେ ବାଷ୍ପ ଆକାରରେ ଉଠିଥିଲା ଏବଂ ଥାଳିରେ ଆସିକି ଜମା ହେଲା ବା ଢଙ୍କେଇଥିବା ଜାଗାରେ, ସେ ପତ୍ର ହଉ, ଖଲି ହଉ, ଯାହା ବି ହଉ ସେଟାକୁ ଦେଖାଯିବ। ତାହେଲେ ଜଳର ତିନିଟା ଅବସ୍ଥା କଥା ତୁମେ କହୁ,
1: ତେଣୁକରି ଏଇ ଯୋଉ ତିନୋଟି ଅବସ୍ଥା ରହିଛି ମାନେ ଏ ନିଶ୍ଚିତ ଭାବରେ ଗୋଟେ ଆଶ୍ଚର୍ଯ୍ୟ। କାରଣ ଆମ ଦେହ ଭିତରେ ବି ଜଳ ଅଛି, ମାନେ ଆମର ପୃଥିବୀରେ ବି ଜଳ ରହିଛି, ଚାରିଆଡେ ଜଳ ରହିଛି,
0: ପଞ୍ଚଭୂତର ସମାହାର ହଉଛି ଶରୀର, ସେଥିରେ ଜଳ ରହିଛି, ମାଟି ରହିଛି, ଗଗନ ରହିଛି, ଆକାଶ ରହିଛି, ପବନ ମାନେ ଆଉ ଅଗ୍ନି ରହିଛି, ଏସବୁ ଜିନିଷ ରହିଛି। ଆଉ ପଞ୍ଚଭୂତର ସମାହାର ସେ ଲାଗି କୁହନ୍ତି ସମସ୍ତଙ୍କ ଦେହ, ଆଉ ଯାହାର ଯିଏ ସ୍ୱର୍ଗ ପ୍ରାପ୍ତି ହୁଏ କି କେଟକୁ ଯାଆନ୍ତି ତ ଆମେ ଜାଣିନି, ଆଉ ଜଣଙ୍କର ମୃତ୍ୟୁବରଣ ହେଲେ ଆମେ କହୁ ଯେ ପଞ୍ଚଭୂତରେ ସେ ସମାହିତ କେତେବେଳେ ହୁଏ ନା, ବିଭିନ୍ନ ଧର୍ମରେ ବିଭିନ୍ନ କଥା ରହିଛି, ଆଉ ମଣିଷ ଜୀବନ ଚାଲିଗଲା ପରେ ସରିଗଲା ଆଉ।
1: ହଁ, ତେବେ ଯାହା ବି ହେଉ ନା କାହିଁକି ଜଳକୁ ଆମେ ବିଶୁଦ୍ଧ ପାନୀୟ ଜଳରେ ପରିଣତ କରିକିରି ତାକୁ ପାନୀୟ ଆକାରରେ ବ୍ୟବହାର କରିବା ଏବଂ ଜଳକୁ ନଷ୍ଟ କରିବା ନାହିଁ, ଏବଂ ଉପଯୁକ୍ତ ମାର୍ଗରେ ଜଳକୁ ବ୍ୟବହାର କରିବା। ଯୋଉ ଭାଇ ଭଉଣୀମାନେ ଚାଷ କାମ କରୁଛନ୍ତି, ଜଳର ପରିମାଣ ଦେଖିକିରି ଚାଷ କାମ କରିବେ, କେତେବେଳେ କେତେ ଜଳ ଆମେ ପାଇପାରିବା, ଆମେ କୋଉ ଋତୁରେ ଚାଷ କରୁଛେ, ଶୀତ ଋତୁରେ କରୁଛେ କି ବର୍ଷା ଋତୁରେ କି ଖରା ଋତୁରେ, ତାହେଲେ ଜଳର ଯୋଉ ମାନେ ଅବସ୍ଥା ବା ଜଳ ଆମେ କେତେ ପରିମାଣରେ ପାଇବା ସେ ଅନୁସାରେ ଫସଲଟିଏ ନିଶ୍ଚୟ ବାସିବେ, ଏବଂ ସେଇ ଅନୁସାରେ ଫସଲ କଲେ ନିଶ୍ଚିତ ଭାବରେ ଆମ ଫସଲ ଭଲ ହବ।
0: ଆଉ ସମସ୍ତେ ଆମର ପୃଥିବୀର ସୃଷ୍ଟିରେ ଆଉ ସମସ୍ତେ ଜଳକୁ ଦରକାର କରନ୍ତି, ପାଣିର ଦରକାର ହୁଏ ସମସ୍ତଙ୍କ ପାଇଁ। ଆମେ ଦେଖୁ ଛୋଟ ପିଲାମାନେ ପାଣିରେ ଖେଳିବା ପାଇଁ ବି ଭଲ ପାଆନ୍ତି, କିନ୍ତୁ ଏବେ ଦେଖିବ ଜଳର ପ୍ରାଚୁର୍ଯ୍ୟତା ଯେହେତୁ ସମସ୍ତେ ଗୋଟେ ଗୋଟେ ବୋରୱେଲ ପ୍ରାୟ କରିଦେଇଛନ୍ତି, ମାନେ ଯାହାର ପଇସା ପତ୍ର ଅଛି ସେମାନେ କରିଦେଇଛନ୍ତି, ଜାଗା ଅଛି, ମାଟି ଅଛି, ଭୂମି ଅଛି, ଆଉ

ଦେଇଛନ୍ତି ସେମାନେ ସେଥିରେ ସେଇ ଘର ମାନଙ୍କରେ ଦେଖିବ ପାଇପ୍ ଗୋଟେ ଲଗେଇ ଦେଇକି ସେଥିରେ ବଡ଼ ବଡ଼ ଲୋକ ବି ଖେଳୁଛନ୍ତି ବୁଝିପାରିଲ ନା, ଘରକୁ କିଏ ଥଣ୍ଡା କରିବା ପାଇଁ ବି ପ୍ରଚୁର ପରିମାଣରେ ଜଳ ବ୍ୟବହାର କରୁଛି, କିନ୍ତୁ ଜଳର ବର୍ତ୍ତମାନ କହିବାକୁ ଗଲେ ବିଶୁଦ୍ଧ ପାନୀୟ ଜଳର ଅଭାବ ଅଛି ଏବଂ ରହିବ ମଧ୍ୟ, କାରଣ ସବୁ ପାଣି ପଳେଇ ଯାଉଛି ସମୁଦ୍ରକୁ, ଯିଏ ଯେଉଁ ଆକାରରେ ଥିଲେ ନା କାହିଁକି ଆକାଶକୁ ବାଷ୍ପ ହେଇକି ଉଠିଲା, ମେଘମାଳା ହେଇକି ବର୍ଷା ହେଲା ପରେ ଫେର ଜଳଚକ୍ର କଥା ଆମେ ଜାଣିଛୁ ସମସ୍ତେ, ଏବଂ ସମୁଦ୍ରରେ ମିଶିଗଲା ପରେ ସିଏ ଲୁଣିଆ ପାଣି ହେଇଯାଏ, ସେଇଟା ପିଇବା ଭଳିଆ ରୁହେନି, ତାକୁ ବୈଜ୍ଞାନିକ ପ୍ରଣାଳୀରେ ବିଭିନ୍ନ ପ୍ରକାରର ରାସ୍ତା ଅବଲମ୍ବନ କରିକି ତାକୁ ଫେର ପାନୀୟ ଜଳକୁ କେତେବେଳେ କେମିତି କନଭର୍ଟ କରନ୍ତି, ଏବଂ ଯେଉଁମାନେ ସମୁଦ୍ରରେ ବିଭିନ୍ନ କାରଣ ପାଇଁ ଯାଆନ୍ତି ସେ ମାଛ ପାଇଁ ବା ଅନ୍ୟାନ୍ୟ ପାଇଁ, ସେମାନେ ସେଇ ସମୁଦ୍ର ପାଣିକୁ ବି ବେଳେବେଳେ ବ୍ୟବହାର କରନ୍ତି, ମାନେ କ'ଣ ବିଜ୍ଞାନ ସାହାଯ୍ୟରେ ତାକୁ ଫେର ପିଇବା ଭଳିଆ କରିକି ଆଉ ବ୍ୟବହାର କରନ୍ତି। ହଉ ଗୋଟେ କିଛି କାର୍ଯ୍ୟକ୍ରମ କରିବା, ତେବେ ଆଗେ ମହାପ୍ରଭୁ ଜଗନ୍ନାଥଙ୍କୁ ଟିକେ ଡାକିବା ନାହିଁ।

0: ହଁ ଗୋଟେ କୁହନ୍ତି ଯେ ମତେ ଯେତେ ମାଠିବୁ ମାଠ ନା ମୁଁ ସେଇ ଦରପୋଡ଼ା କାଠ। ତ ଆମର ପ୍ରକୃତରେ ଯେମିତି କହୁ ଯେ ଦୋକାନୀ ଯିଏ ଯାହା ବିକୁ ସେବା ବିକୁ ବା ଜିନିଷ ବିକୁ ଦ୍ରବ୍ୟ ବିକୁ ବସ୍ତୁ ବିକୁ ଯିଏ ଯାହା ବିକୁ ନା କାହିଁକି ତା ପାଖରେ ଯିଏ ଖାଉଟି ବା କଞ୍ଜୁମର ହେଉଛି ସବୁଠୁ ବଡ଼, ସିଏ ସବୁବେଳେ ଠିକ୍, ସିଏ ଯାହା ଭୁଲ କହିଥିଲେ ବି ଠିକ୍ ବିକ୍ରେତାଙ୍କ ପାଇଁ। ଆଉ ଆମ ପାଇଁ ହେଉଛନ୍ତି ଆମର ଶ୍ରୋତା ବନ୍ଧୁ ହେଉଛନ୍ତି ମୂଲ୍ୟବାନ ଏବଂ ସେମାନେ ହେଉଛନ୍ତି ସବୁବେଳେ ଠିକ୍, ହଁ କି ନାହିଁ। ତେଣୁ ଆମର ଠିକ୍ ଆମେ କରୁଛୁ ବା ଠିକ୍ କରୁଛୁ ବା ଠିକ୍ ସମୟରେ ଗୋଟେ ପ୍ରସଙ୍ଗକୁ ଉତ୍ଥାପନ କରୁଛୁ କି ନାହିଁ ଏ ସମ୍ପର୍କରେ କମ୍ ସେ କମ୍ ସେମାନେ ବି ମତାମତ ଦେଇପାରିବେ। ତେବେ ଯାଇକି ଆମେ ଯେଉଁ କହୁନି କି ଯେ ଯଦି ଆମେ ଗୋଟେ ପାଣି ଯେଉଁ କଥା ଆମେ ଆଲୋଚନା କରୁଥିଲୁ ଗୋଟେ ଜାଗାରେ ବହୁତ ଦିନ ରହିପାରିଲା ରହିଗଲା ପରେ ମନେକର ଅଳ୍ପ ପାଣିକୁ ତାହେଲେ ସିଏ ଆଉ ବିଶୁଦ୍ଧ ହେଇକି ରହେନି, ତାକୁ ତାର ବି ପରିବର୍ତ୍ତନ ହେଇଯାଏ। ଏବଂ ବର୍ତ୍ତମାନ ବିଜ୍ଞାନୀମାନେ ବିଭିନ୍ନ କଥା କହୁଛନ୍ତି, ଜଳର ବି ଗୋଟେ ଇତିହାସ ଅଛି, ଜଳର ବି ଗୋଟେ ମେମୋରି ଅଛି। ଆଉ ସେଇ ଜଳକୁ ମନେକର ଆମେ କହୁ ଯେ ଜଣେ ଭଲ ଆତ୍ମା ଶୁଦ୍ଧ ଥିବା ଲୋକ ଯଦି ଜଳ ଆମକୁ ଦେଲା ଆମେ ପିଇବା ଆମର ଦରକାର ଥାଉ ବା ନଥାଉ ଆମେ ଯଦି ପିଇଲୁ ସେଇଟା ଆମ ଦେହରେ ଭଲ କାମ କରିବ। କିନ୍ତୁ ଜଣେ ମାନେ ଶୈତାନ ପ୍ରକୃତିର ଲୋକ, ଖଳ ଲୋକ ବି ଅଛନ୍ତି ସଂସାରରେ, ବିଭିନ୍ନ ଖଳ ପ୍ରକୃତି ବି ଆମେ ବିଭିନ୍ନ ଆମର ମାଇଥୋଲୋଜିରେ ବି ଅଛି ଇତିହାସରେ ବି ଅଛି ବିଭିନ୍ନ ପ୍ରକାରର ଲୋକ ରହନ୍ତି, କିନ୍ତୁ ମନୋଭାବ ସହିତ ଆମର ଜଳର ବି ସମ୍ପର୍କ ରହିଛି। ଆମେ ଯେଉଁ ଜଳଟା ଗ୍ରହଣ କରୁଛୁ ଯାହା ପାଖରୁ ଗ୍ରହଣ କରୁଛୁ ତାର ମନୋଭାବ ସାଙ୍ଗରେ ବି ସମ୍ପର୍କ ଅଛି, ଅନେକ କଥା ଅଛି। ତେବେ ଶ୍ରୋତାବନ୍ଧୁମାନେ ଆମର ପ୍ରସଙ୍ଗ ବର୍ତ୍ତମାନ ପରିପ୍ରେକ୍ଷୀରେ କେତେ ଦୂର ଆପଣଙ୍କୁ ସୁହଉଛି ବା ନ ସୁହଉଛୁ ଏ ସମ୍ପର୍କରେ ମତାମତ ଦେଇକି ଆମକୁ ଚିଠି ଟିକେ ଲେଖନ୍ତୁ। ଆପଣଙ୍କର ସମସ୍ୟା କଥା ହଉ, ଆପଣଙ୍କ ନୂଆ ଚିନ୍ତାଧାରା ହଉ, ସେ କଥା ଆମକୁ ଜଣାଇଲେ ଆମେ ନିଶ୍ଚିତ ଭାବରେ ଆମର ଚାଷବାସ କାର୍ଯ୍ୟକ୍ରମରେ ତାକୁ ସାମିଲ କରିବା ଏବଂ ଉତ୍ଥାପନ କରିବା।
1: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 757002।
2: ତେବେ ପୁଣି ଥରେ ଆମର ଶ୍ରୋତା ଭାଇ ଭଉଣୀମାନଙ୍କୁ ଆଜି ଦିନର ଶୁଭେଚ୍ଛା ଏବଂ ଅଭିନନ୍ଦନ ସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ନମସ୍କାର।

0: ସୁବିଧା
1: ଜାଣିନ କି ହଉ ବାରିପଦାର ଅତି ପରିଚିତ ଦୋକାନ ପରା
2: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା ମେନ୍ ଟ୍ରାଫିକ୍ ସ୍କୋୟାର ତିନିକୁଣିଆ ଛକ ବାରିପଦା
0: ତାହେଲେ ଯିବା ନା କି କହୁଛ
1: ଚାଲ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟି ଆରାଧନା ଚଳଚ୍ଚିତ୍ରର କଣ୍ଠ ଦେଇଛନ୍ତି ଲତା ମଙ୍ଗେସ୍କର।

ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତ। ପ୍ରଥମେ ଗୀତଟି ଗାଇଛନ୍ତି ସ୍ମୃତି ଅଞ୍ଜନା ମହାନ୍ତି ସଂଗ୍ରାମ କିଶୋରୀ ମହାନ୍ତିଙ୍କ ରଚନାରୁ।

ଶୁଣୁଥିଲେ ସୁଗମ ସଙ୍ଗୀତ। ଶିଳ୍ପୀ ଥିଲେ ସ୍ମୃତିଅଞ୍ଜନା ମହାନ୍ତି ଏବଂ ଗିରିଜା ପ୍ରସନ୍ନ ମିଶ୍ର। ଗୀତଗୁଡ଼ିକ ଥିଲା ସଂଗ୍ରାମ କେଶରୀ ମହାନ୍ତିଙ୍କ ରଚନାରୁ। ଆକାଶବାଣୀ ବାରିପଦା।

ସୁବାସ ଚନ୍ଦ୍ର ପାତ୍ର ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ ଝୁମର ଗୀତ ଶୁଣୁଥିଲେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଏକକ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆଜି ଏ କ୍ରମରେ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଗାଇଡ।